ଆକାଶବାଣୀ ରାଉରକେଲା। ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 10 ଦିନ 2026 ମସିହା ମେ 30 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଆକାଶବାଣୀ ରାଉରକେଲା ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛ 7008248758। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ସତ୍ୟନାରାୟଣ ଅଧିକାରୀଙ୍କ କଣ୍ଠରୁ, ପୁରାତନ ରଚନାରୁ ଶୁଣିବା ଏହି ଭକ୍ତିଗୀତଟି।

9672 ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଗୀତଟି ଶୁଣିବା ସତ୍ୟନାରାୟଣ ଅଧିକାରୀଙ୍କ କଣ୍ଠରୁ, ପୁରାତନ ରଚନାରୁ ଶୁଣିବା ଏହି ଭକ୍ତିଗୀତଟି।

ଶ୍ରୋତାବନ୍ଧୁ ଶୁଣୁଥିଲେ ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ 6:47 ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ପରେ 6:55 ସଂସ୍କୃତରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ନ୍ୟୁଜ୍ ପିଏମ୍ଓ ଅଫିସର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବେରି ତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷା ଥି ତାର ପ୍ରସାରଣ କରାଯିବା। ଭୁବନେଶ୍ୱର ୟୁନିଟ୍ ଦୁଇ ଅଶୋକନଗରନୁ ଥିବା ରାଘର ସରକାରୀ ପ୍ରାଥମିକ ବିଦ୍ୟାଳୟନୁ ଏବେ ଏକ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳର 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାର୍କେ ଥିବାର ଶୁଣାଣି ଲାଗି ଆଘନୁ ପଞ୍ଜୀକରଣ କରିଥିବାର ଆବେଦନକାରୀମାନେ ଏଦିନ ନିଜର ଅଭିଯୋଗ ଜଣାଇ ପାରିବେ। ଏଥିଲାଗି ସେମାନଙ୍କୁ ଫେରଘାଏ ପଞ୍ଜୀକରଣ କରବାର୍କେ ନାଇଁ ପଡ଼େ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନତି ପାଣ୍ଠି ପ୍ରଦାନ ଆର ତାର ବିନିଯୋଗ ବାବଦେ ସମୀକ୍ଷା କରିଛନ୍ତି। ବୈଠକ ଥି ସମଗ୍ର ଶିକ୍ଷାଥି 3.0 ଆଇବା ଦିନେ ଅୟତ୍କା ଦକ୍ଷ ସ୍ୱଚ୍ଛ ଆର୍ ଫଲାଫଲ ଭିତ୍ତିକ କରବାର୍କେ ଜୋର ଦିଆଯାଇଛି। ଇ ବଛରଠାନୁ ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାଥି ଅୟତ୍କା ସମନ୍ୱୟ ଆର୍ ବ୍ୟାପକ ପ୍ରଭାବ ପକାବାର୍ ଲାଗି ଗୋଟେ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବା ବୋଲିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯୋଜନା ଅନୁସାରେ ସମଗ୍ର ଶିକ୍ଷା ଅଭିଯାନ ପିଏମ୍ ପୋଷଣ ଉଲ୍ଲାସ ପିଏମ୍ ଶ୍ରୀ ଆର୍ ଅଲଗା ସବୁ ପ୍ରମୁଖ ଫ୍ଲାଗସିପ୍ ଯୋଜନାମାନଙ୍କର ମିଶ୍ରଣକେ ସମନ୍ୱିତ କରାଯିବା, ଯେନ୍ଟା ସମଗ୍ର ଶିକ୍ଷା ବ୍ୟବସ୍ଥାକେ ଗୁଟେ କରି ରଖବାର୍ଥି ସାହାଯ୍ୟ କରବା। ଉପମୁଖ୍ୟମନ୍ତ୍ରୀ କୃଷି ଆର୍ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନୂଆଦିଲ୍ଲୀଠାରେ ହୋଇଥିବାର ଜାତୀୟ ଖରିଫ୍ ସମ୍ମିଳନୀଥି ଯୋଗ ଦେଇକରି ରାଜ୍ୟର ଡିଜିଟାଲ୍ ଆର୍ ସ୍ଥାୟୀ ସଂସ୍କାର ବିଷୟ ଆଲୋଚନା କରିଛନ୍ତି। ଇତାର ଛଡ଼ା ଶ୍ରୀ ସିଂହଦେଓ ରାଜ୍ୟର ପ୍ରମୁଖ ଦାବି ବିଷୟ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ଦୂରଦୃଷ୍ଟି ଆର୍ ରାଜ୍ୟର ବିକଶିତ ଓଡ଼ିଶା 2036 ଆଭିମୁଖ୍ୟ ନେଇକରି ରାଜ୍ୟ ସରକାର ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି, ଚାଷୀମାନଙ୍କର ଆୟ ବଢ଼ାବାର ଆର୍ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ କରବାର ଲାଗି ଚାଷୀ କୈନ୍ଦ୍ରିକ ନୀତି କାର୍ଯ୍ୟକାରୀ କରୁଛନ୍ତି ବୋଲିକରି ଶ୍ରୀ ସିଂହଦେଓ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଆଇବା 2026 ଖରିଫ୍ ଋତୁ ଲାଗି ଗୁରୁତ୍ୱପୂର୍ଣ୍ଣ ରଣନୀତି ଉପରେ କେନ୍ଦ୍ରୀୟ ନେତାମାନଙ୍କ ସାଙ୍ଗେ ଭିଲ ଆଲୋଚନା କରିଛନ୍ତି। ଓଡ଼ିଶାନ ଗୋଟିଏ ଉନ୍ନତ ପ୍ୟାକେଜିଂ ଗ୍ଲାସ୍ କୋର୍ ସବଷ୍ଟ୍ରେସ୍ ଉତ୍ପାଦନ ୟୁନିଟ୍ ସ୍ଥାପନା କରବାର୍କେ ଓଡ଼ିଶା ସରକାର ଇଣ୍ଟେଲ୍ କର୍ପୋରେସନ୍ ଆର୍ 3DS US ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଦେଶର ସବୁଠାରୁ ବଡ଼ ଉଚ୍ଚା ପ୍ରଯୁକ୍ତି ଉତ୍ପାଦନ ନିବେଶ ଭିତରୁ ଗୋଟିଏ। ଏହି ୟୁନିଟ୍ ଭୁବନେଶ୍ୱର ଖୋର୍ଦ୍ଧା ଭିତରେ ସ୍ଥାପନା ହେବାର ପ୍ରସ୍ତାବ ରହିଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ IT ମନ୍ତ୍ରୀ ଅଶ୍ୱିନୀ ବୈଶବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଆର, ଇଣ୍ଟେଲ୍ର CEO ଉପସ୍ଥିତି ଥି ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲାନୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକେ ସଫଲ କରବାର୍ ଲାଗି ଜିଲ୍ଲା ପ୍ରଶାସନ ତରଫରୁ ଲୋକର ସହଯୋଗ ଆର୍ ସମର୍ଥନ କାମନା କରାଯାଇଛି। ଘରେ ଘରେ ଯାଇକରି ଯାଞ୍ଚ କରୁଥିବାର BLO ସଭେ ସହଯୋଗ କରବାର୍ ଲାଗି ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ଲୋକର ସୁବିଧା ଲାଗି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଆର୍ ସବୁ ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟନୁ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି। ଏତାର ସହିତ ଭୋଟର ତାଲିକା ବାବଦେ କେନ୍ସିଭିଲ୍ ସାହାଯ୍ୟ ଲାଗି ଟୋଲ୍ ଫ୍ରି ନମ୍ବର 1950 ଥି ସମ୍ପର୍କ କରବାର୍ ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟ ଅପରାଧ ଆର୍ ଅପରାଧୀମାନଙ୍କର ବିରୋଧୀ ଓଡ଼ିଶା ପୁଲିସର ସ୍ପେଶାଲ୍ ଡ୍ରାଇଭ୍ ଗଲା 18 ଦିନେ 5703 ଜଣଙ୍କର ବିରୋଧନ ଜାମିନବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ଫେରାର ଥିବାର 520 ଜଣ ଅଭିଯୁକ୍ତଙ୍କୁ ଧରାଯାଇକରି କୋର୍ଟ ଚାଲାଣ କରାଯାଇଥିବାର ବେଳେ 957 ଜଣ ଅଭ୍ୟାସଗତ ଅପରାଧୀଙ୍କର ବିରୋଧନୁ 129 ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇତାର ଛଡ଼ା 126 ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ 2620 ଜଣଙ୍କର ବିରୋଧନୁ ପଦକ୍ଷେପ ନିଆଯାଇଛି। ଆଇବା ଦିନେ ଭିଲ୍ ଅପରାଧ ଆର୍ ଅପରାଧୀମାନଙ୍କର ବିରୋଧନୁ ସ୍ପେଶାଲ୍ ଏନ୍ଫୋର୍ସମେଣ୍ଟ ଜାରି ରହିବା ବୋଲିକରି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ବ୍ୟାଙ୍କକ୍ଠାରେ ଚାଲିଥିବା ବିଶ୍ୱ ପାରା ତୀରନ୍ଦାଜି ସିରିଜ୍ 2024 ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ 2 ସ୍ୱର୍ଣ୍ଣପଦକ ଜିତିକରି ଏବେ ଏସୀୟ ପାରା ଗେମ୍ସ 2024 ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥିନେଇ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଆଜିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। କଟକ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ସୁବର୍ଣ୍ଣପୁର, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ଏସ୍ଆଇଆର୍ ପ୍ରସ୍ତୁତି ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଏକ ଉନ୍ନତ ପ୍ୟାକେଜିଂ ଗ୍ଲାସ୍କୋ ସବ୍ଷ୍ଟେଟ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ଢାଞ୍ଚା ସ୍ଥାପନ କରିବା ଲାଗି ରାଜ୍ୟ ସରକାର, ଇଣ୍ଟେଲ୍ କର୍ପୋରେସନ୍ ଏବଂ 3GS ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ୟୁନିଟ୍ ଖୋର୍ଦ୍ଧା ଅଞ୍ଚଳରେ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି। ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଦେଶରେ ସେମି କଣ୍ଡକ୍ଟର ଉତ୍ପାଦନ ପାଇଁ ସହାୟକ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ଆଗାମୀ 5-6 ମଧ୍ୟରେ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ବିନିଯୋଗ ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ସମଗ୍ର ଶିକ୍ଷା 3.0 ଆଗାମୀ ଦିନରେ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଅଧିକ ସମନ୍ୱୟ ତଥା ବ୍ୟାପକ ପ୍ରଭାବ ପାଇଁ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବ। ଏହି ଯୋଜନା ଅନୁଯାୟୀ ସମଗ୍ର ଶିକ୍ଷା ଅଭିଯାନ, ପିଏମ୍ ପୋଷଣ, ଉଲ୍ଲାସ, ପିଏମ୍ ଶ୍ରୀ ଏବଂ ଅନ୍ୟ ଯୋଜନାଗୁଡ଼ିକର ମିଶ୍ରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜୀବନରେ ସଫଳତା ହାସଲ କରିବା ପାଇଁ ମୂଲ୍ୟବୋଧ, କରୁଣା ଏବଂ ସାଧୁତା ବଜାୟ ରଖିବାକୁ ମାଟ୍ରିକ୍ ଟପରମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଜଣାଇଛନ୍ତି। ଲୋକଭବନରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ଶୀର୍ଷସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 2025-26 ଆର୍ଥିକ ବର୍ଷ ପାଇଁ ଓଡ଼ିଶାର କୃଷିକ୍ଷେତ୍ର ଆନୁମାନିକ ଭାବେ 5.3% ହାରରେ ଅଭିବୃଦ୍ଧି ହାସଲ କରୁଛି। ଏହା ଜାତୀୟ ହାର 3.1% ତୁଳନାରେ ଅଧିକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଖରିଫ୍ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ଚଳିତ ବର୍ଷ 57,40,000 ହେକ୍ଟର ଜମିରେ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ଇସ୍କାତ ଓ ଖଣି ବିଭାଗ ଅଧୀନରେ ଥିବା ଖଣି ଓ ଭୂତ

0: ପୂର୍ବତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ପାଞ୍ଚଟି ଜିଲ୍ଲାର 11 ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରେ ଥିବା ଖଣି ବ୍ଲକ ନିଲାମ ପାଇଁ ଜୁଲାଇ ମାସ 13 ସୁଦ୍ଧା ବିଡ୍ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ସୋହଡ଼ା ପଞ୍ଚାୟତର ପିତେଇପୁରଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 78 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏଥିରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର ଏବଂ ମାର୍କେଟ କମ୍ପ୍ଲେକ୍ସ ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଡମା ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ସୁନାମି ପ୍ରସ୍ତୁତି ମକ୍ଡ୍ରିଲ୍ ସଫଳତାର ସହ ଶେଷ ହୋଇଛି। ବ୍ୟାଙ୍କକ୍ରେ ଅନୁଷ୍ଠିତ ପାରା ତୀରନ୍ଦାଜୀ ସିରିଜ୍ 2026 ରାଜ୍ୟର ପାୟଲ ନାଗ 2 ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ ପାରାଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପାୟଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପାୟଲଙ୍କୁ 5,46,666 ଟଙ୍କାର ପ୍ରୋତ୍ସାହନ ରାଶି ଏବଂ କ୍ରୀଡ଼ା ସରଞ୍ଜାମ କ୍ରୟ କରିବା ପାଇଁ ଅତିରିକ୍ତ 3,23,100 ଟଙ୍କା ପ୍ରଦାନ କରାଯାଇଛି। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମଇ ମାସ 30 ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ଭାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ଥିଲା। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 6 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ଗତକାଲି 10 ସହରର ତାପମାତ୍ରା 40°C ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.1°C ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ହାଡ଼ ପରିହା ରୋଗ। ଆଲୋଚନା କରିଛନ୍ତି ଡାକ୍ତର ମନୋରଞ୍ଜନ ମଲ୍ଲିକ।
2: ସାଧାରଣତଃ ହାଡ଼ ପରିହା ବା ଓଷ୍ଟିଓପୋରୋସିସ୍ କହିଲେ ଆମେ ବୋନ୍ ବା ହାଡ଼ର ଡେନ୍ସିଟି ଅର୍ଥାତ୍ ସାନ୍ଦ୍ରତା କମିଯିବା ବୋଲି ବୁଝୁ। ମଣିଷର ହାଡ଼ ପ୍ରୋଟିନ୍ ଓ ମିନେରାଲ ସମିଶ୍ରଣରେ ତିଆରି। ଏହି ରୋଗରେ ହାଡ଼ର ପ୍ରୋଟିନ୍ ଏବଂ ମିନେରାଲ 2 ଯାକ କମିଯାଏ। ହାଡ଼ ପରିହା ରୋଗର ଅନେକ କାରଣ ଅଛି। ବାର୍ଦ୍ଧକ୍ୟ ଅବସ୍ଥା, ଋତୁସ୍ରାବ ବନ୍ଦ ହେବା ପରବର୍ତ୍ତୀ ସମୟ, ଅଧିକ ସମୟ ଅଚଳ ହୋଇ ବିଛଣାରେ ପଡ଼ି ରହିବା, ପୁଷ୍ଟିହୀନତା, ବିଭିନ୍ନ ହରମୋନ ଜନିତ ରୋଗ ଯଥା ଅତ୍ୟଧିକ ଥାଇରଏଡ଼ ହରମୋନ ବା ଥାଇରୋଟକ୍ସିକୋସିସ୍, ଡାଇବେଟିସ୍ ଏବଂ ଆହୁରି ଅନେକ ହରମୋନ ଜନିତ ରୋଗ ହାଡ଼ ପରିହାର କାରଣ ହୋଇଥାନ୍ତି। ଗର୍ଭାବସ୍ଥା, ଆଣ୍ଠୁଗଣ୍ଠି ବାତ ବା ରିମାଟିଜିମ୍, ବିଭିନ୍ନ ଔଷଧ ସେବନ ଯଥା ଷ୍ଟିରଏଡ୍, ହେପାରିନ୍ କିମ୍ବା ଆଣ୍ଟି କନଭଲସନ୍ ଡ୍ରଗ୍ସ ଏହାର ଲକ୍ଷଣ। ବହୁତ ଦିନ ଧରି ଅଣ୍ଟା, ମେରୁହାଡ଼ ବଥା ରହିବା, ସାମାନ୍ୟ ଆଘାତରେ ହାଡ଼ ଭାଙ୍ଗିଯିବା, ମେରୁହାଡ଼ ଭାଙ୍ଗି ଦବିଯିବା ଏବଂ କୁଜ ପଡ଼ିଯିବା, ଉଚ୍ଚତା କମ୍ ହୋଇଯିବା, ମଣିବନ୍ଧ ପାଖ ହାଡ଼ ଭାଙ୍ଗିଯିବା, ଜଙ୍ଘର ଉପରପଟ ହାଡ଼ ଭାଙ୍ଗିଯିବା, ଏହିସବୁ ଲକ୍ଷଣମାନ ହାଡ଼ ପରିହା ରୋଗ ସହିତ ସମାନ୍ତରଳ ଭାବରେ ଦେଖାଯାଇଥାଏ। ଓଷ୍ଟିଓପୋରୋସିସ୍ ବା ହାଡ଼ ପରିହା ରୋଗ ଡାଇଗ୍ନୋସିସ୍ କରିବାକୁ ହେଲେ ସବୁଠାରୁ ସହଜ ଉପାୟ ହେଉଛି ଏକ୍ସରେ। କିନ୍ତୁ 30-40% ହାଡ଼ କ୍ଷୟ ହେବା ପରେ ଓଷ୍ଟିଓପୋରୋସିସ୍ ଏକ୍ସରେରେ ଦେଖାଯାଇଥାଏ। ଅନ୍ୟାନ୍ୟ ପଦ୍ଧତିଗୁଡ଼ିକ ହେଲା ସିଟି ସ୍କାନ୍, ଅଲ୍ଟ୍ରାସାଉଣ୍ଡ ବା BMD, ବୋନ୍ ମିନେରାଲ୍ ଡେନ୍ସିଟି। ନିୟମ ଅନୁଯାୟୀ 65 ଉର୍ଦ୍ଧ୍ୱ ସମସ୍ତଙ୍କର ବୋନ୍ ଡେନ୍ସିଟି ନିରୂପଣ କରିବା ଉଚିତ। ଯଦି ବୋନ୍ ମିନେରାଲ ଡେନ୍ସିଟି ଏକ ନିର୍ଦ୍ଦିଷ୍ଟ ବୟସରେ ଯେତିକି ରହିବା କଥା ତାଠାରୁ 2.5 ଷ୍ଟାଣ୍ଡାର୍ଡ ଡେଭିଏସନ୍ ତଳେ ରହେ ତେବେ ଓଷ୍ଟିଓପୋରୋସିସ୍ର ଚିକିତ୍ସା କରିବା ଜରୁରୀ। ଆଜିକାଲି ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଗଣାରେ ବୋନ୍ ମିନେରାଲ ଡେନ୍ସିଟି ଟେଷ୍ଟ କରାଯାଉଛି। ଏଥିରେ ରୋଗୀକୁ ସାମାନ୍ୟତମ କଷ୍ଟ ବି ହୁଏ ନାହିଁ। 2-3 ମଧ୍ୟରେ ଏହି ପରୀକ୍ଷା କମ୍ପ୍ୟୁଟର ଦ୍ୱାରା କରାଯାଉଛି। ଚିକିତ୍ସା ପାଇଁ ପ୍ରଥମତଃ ଧୂମପାନ ଏବଂ ନିଶା ସେବନ ବନ୍ଦ କରିବା, ନିୟମିତ ବ୍ୟାୟାମ ହାଡ଼ କ୍ଷୟକୁ ବନ୍ଦ କରେ, ପୁଷ୍ଟିକର ଖାଦ୍ୟ ଏବଂ କ୍ୟାଲସିୟମ ନିହାତି ଆବଶ୍ୟକ। ବଜାରରେ ମିଳୁଥିବା ଅନେକ ଧରଣର କ୍ୟାଲସିୟମ ଟାବ୍ଲେଟ୍ ବିନା ପରାମର୍ଶରେ କିମ୍ବା ବିନା ଅନୁପାତରେ ଖାଇବା ଅନୁଚିତ। ସଠିକ୍ ଡୋଜ୍ ଏବଂ ସଠିକ୍ ପ୍ରିପାରେସନ୍ ଡାକ୍ତରୀ ପରାମର୍ଶ ଅନୁଯାୟୀ ସେବନ

0: କରିବା ବିଧେୟ। ତା ଛଡ଼ା ଯେଉଁ ସବୁ ରୋଗ ଗୁଡ଼ିକ ଓଷ୍ଟିଓପରୋସିସର କାରଣ ସେ ସବୁର ସଠିକ୍ ନିରୂପଣ କରି ତହିଁର ଚିକିତ୍ସା କରିବା ଆବଶ୍ୟକ। ଋତୁସ୍ରାବର ପରବର୍ତ୍ତୀ ଲକ୍ଷଣ ଏବଂ ହାଡ଼କ୍ଷୟ ଜନିତ ସମସ୍ୟାର ଚିକିତ୍ସା କରିବା ଲାଗି HRT ବା ହରମୋନ୍ ରିପ୍ଲେସମେଣ୍ଟ ଥେରାପି ଭଳି ଅତ୍ୟାଧୁନିକ ପଦ୍ଧତି ବାହାରିଲାଣି। ଏହାଦ୍ୱାରା ଓଷ୍ଟିଓପରୋସିସକୁ ବହୁ ଗୁଣରେ ରୋକାଯାଇପାରିବ। ଓଷ୍ଟିଓପରୋସିସ ଯୋଗୁଁ ଶରୀରର ହାଡ଼ ଭାଙ୍ଗିଯିବା ଦ୍ୱାରା ରୋଗୀ ଅଚଳ ହୋଇଯିବାର ଅନେକ ଦୃଷ୍ଟାନ୍ତ ରହିଛି। ଜଙ୍ଘର ଖଞ୍ଜା ଅର୍ଥାତ୍ ହିପ୍ ଜଏଣ୍ଟର ପାଖରେ ହାଡ଼ ଭାଙ୍ଗିଗଲେ ଅପରେସନ୍ ଦ୍ୱାରା ତାହାର ସଠିକ୍ ଚିକିତ୍ସା କରାଯାଏ। ମେରୁ ହାଡ଼ ଭାଙ୍ଗିଗଲେ ଏବଂ ମଣିବନ୍ଧ ହାଡ଼ ଭାଙ୍ଗିଗଲେ ବିଭିନ୍ନ ବ୍ରେସ୍ ଅଥବା ପ୍ଲାଷ୍ଟର କାଷ୍ଟ ଦ୍ୱାରା ତାର ଚିକିତ୍ସା କରାଯାଇଥାଏ। ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କିଓର ଅର୍ଥାତ୍ ଓଷ୍ଟିଓପରୋସିସ୍ ଯୋଗୁଁ ହାଡ଼ ଭାଙ୍ଗିଯିବା ପୂର୍ବରୁ ଏହାର ଚିକିତ୍ସା କରାଯିବା ବାଞ୍ଛନୀୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ହାଡ଼ ପରିହାର ରୋଗ। ଆଲୋଚନା କରିଥିଲେ ଡାକ୍ତର ମନୋରଞ୍ଜନ ମଲ୍ଲିକ।

0: ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ, ଉଲ୍ଲାସ, ପିଏମ୍ ଶ୍ରୀ ଓ ଅନ୍ୟାନ୍ୟ ଯୋଜନାଗୁଡ଼ିକୁ ସମ୍ମିଳିତ କରି ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ସ୍କୁଲ ଶିକ୍ଷା ଇକୋସିଷ୍ଟମରେ ଏହିସବୁ ଯୋଜନାଗୁଡ଼ିକ ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ। ବୈଠକରେ କେନ୍ଦ୍ର ରାଜ୍ୟ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ପୁଷ୍ଟିସାର, ଦକ୍ଷତା ବିକାଶ, କ୍ରୀଡ଼ା ଏବଂ କଳା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି, ରୁଷ ୟୁକ୍ରେନ୍ ବିବାଦ ସଂଘର୍ଷ ଶେଷ ହେବାକୁ ଯାଉଛି। ରୁଷ ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସେଠାକାର ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି ଯେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଇଥିବା ପରିସ୍ଥିତିକୁ ଆକଳନ କରି ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଛି। ତେବେ ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ରୁଷ ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନ୍ ସହ ବୁଝାମଣା ପାଇଁ ସେ ପ୍ରସ୍ତୁତ ଅଛନ୍ତି ଏବଂ କୌଣସି ସମୟରେ ବୁଝାମଣାକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1987 ମଇ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା। ଆଜି ପଣଜୀଠାରେ କଳା ଏକାଡେମୀରେ ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଯୋଗଦେବେ। ଦେଶରେ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ଯୋଗାଇଦେବା ଉଦ୍ଦେଶ୍ୟରେ ଆର୍ଥିକ ସେବା ବିଭାଗ ଏକ ପୋର୍ଟାଲ ଆରମ୍ଭ କରିଛି। ଦେଶର 12ଟି ସରକାରୀ ବ୍ୟାଙ୍କ ସହଯୋଗରେ ଏହି ପୋର୍ଟାଲ ଆରମ୍ଭ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଅନ୍କ୍ଲେମ୍ଡ ଆସେଟ୍ସ ପୋର୍ଟାଲ .in ସମସ୍ତ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହାଦ୍ୱାରା ଅଧିକ ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ଆର୍ଥିକ ଇକୋସିଷ୍ଟମ ଗଠନ ହୋଇପାରିବ ବୋଲି କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ ହ୍ଲାଇଙ୍ଗ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ସକାଳେ ବିହାରର ଗୟାରେ ପହଞ୍ଚିବେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ବାଣିଜ୍ୟିକ ନେତୃତ୍ୱଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ଭାବରେ ହ୍ଲାଇଙ୍ଗଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ମ୍ୟାମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ହେବାକୁ ଥିବା ମ୍ୟାମାର ଭାରତ ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ମ୍ୟାମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଆହୁରି ମଜବୁତ କରିବା ଦିଗରେ ଆଲୋଚନା କରିବେ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଉଭୟ ନେତା ଭାରତ ମ୍ୟାମାର ମଧ୍ୟରେ ଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଡିଜାଇନ୍ ଲିଙ୍କ୍ଡ ଇନ୍ସେଣ୍ଟିଭ୍ ଯୋଜନା ଉତ୍ସାହଜନକ ଫଳାଫଳ ପ୍ରଦାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି, ତିରୁଅନନ୍ତପୁରମ୍ ଭିତ୍ତିକ ସେମି କଣ୍ଡକ୍ଟର ଷ୍ଟାର୍ଟଅପ୍ ନେତ୍ରା ସେମି ଦ୍ୱାରା ଦେଶର ପ୍ରଥମ ଏଜ୍ ଏଆଇ ସିଷ୍ଟମ୍ ଅନ୍ ଚିପ୍ ନେତ୍ରା A2000 ବିକଶିତ କରାଯାଇଛି। ବାଣିଜ୍ୟିକ ସ୍ତରରେ ଏହି ଚିପ୍ ବ୍ୟବହାର ହେଲେ ଅଟୋମୋବାଇଲ୍, ରୋବୋଟିକ୍ସ ଏବଂ ଡ୍ରୋନ୍ ଭଳି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟକଳାପ ଆହୁରି ଉନ୍ନତ ହୋଇପାରିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ବିଶ୍ୱ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ କେନ୍ଦ୍ର ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକୁ ଅନ୍ୟୁନ 30 ଦିନ ପାଇଁ ଏଲ୍ପିଜି ମହଜୁଦ ରଖିବାକୁ କହିଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ପଶ୍ଚିମ ଏସିଆ ବିବାଦ ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ଅଶୋଧିତ ତୈଳ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି। ସେ କହିଛନ୍ତି, ସରକାର ରଣନୈତିକ ସଂରକ୍ଷଣ ମାଧ୍ୟମରେ ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କରୁଛନ୍ତି। ସରକାରୀ ତୈଳ ବିପଣନ କମ୍ପାନୀ, ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ନିୟମିତ ସଂରକ୍ଷଣ ସମେତ ଅତିରିକ୍ତ ଇନ୍ଧନ ମହଜୁଦ ଲାଗି ଯୋଜନା କରିବା ପାଇଁ କୁହାଯାଇଥିବା ଶ୍ରୀମତୀ ଶର୍ମା କହିଛନ୍ତି। ଯୁଗ୍ମ ସଚିବ କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ, ଏଲ୍ପିଜି, ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ଏବଂ ବିଶୋଧନାଗାରଗୁଡ଼ିକ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଦିନ ସର୍ବାଧିକ 92,000 ଏଲ୍ପିଜି ଉତ୍ପାଦନ ହେଉଥିବା ସେ ସୂଚନା ଦେଇଛନ୍ତି। ଗତ 4 ଦିନରେ 1,78,00,000 ଏଲ୍ପିଜି ବୁକିଂ କରାଯାଇଥିବା ବେଳେ 96% ବିତରଣ କରାଯାଇଥିବା ସେ କହିଛନ୍ତି। ଜନସାଧାରଣଙ୍କୁ ଇନ୍ଧନ ଆବଶ୍ୟକତା ନେଇ ବିବ୍ରତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
1: मैं आप सभी के द्वारा सभी लोगों से अपील करना चाहूंगी कि सरकार सभी घरों तक एलपीजी सिलेंडर्स की उपलब्धता और डिलीवरी

ବଞ୍ଚିତ କରାଯାଉଛି। ଏଥିରୁ ଦାରିଦ୍ର୍ୟ, ବେକାରୀ ଏବଂ ବିସ୍ଥାପନାରେ ପୀଡ଼ିତ ପରିବାରମାନଙ୍କ ଅର୍ଥନୈତିକ ସମସ୍ୟା ଆହୁରି ଗଭୀର ହେଉଛି। ୟୁନିସେଫ୍ ଏବଂ ୟୁନେସ୍କୋର ତଥ୍ୟ ଅନୁଯାୟୀ 22 ଲକ୍ଷରୁ ଅଧିକ କିଶୋରୀ ଝିଅ ଔପଚାରିକ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଯଦି ଏହି ପ୍ରତିବନ୍ଧକ ଜାରି ରହେ ତେବେ 2030 ସୁଦ୍ଧା 40 ଲକ୍ଷରୁ ଅଧିକ ଝିଅ ମାଧ୍ୟମିକ କିମ୍ବା ଉଚ୍ଚଶିକ୍ଷାର ସୁଯୋଗ ହରାଇପାରନ୍ତି। ଏଗୁଡ଼ିକ କେବଳ ପରିସଂଖ୍ୟାନ ନୁହେଁ, ଏଗୁଡ଼ିକ ହଜିଯାଇଥିବା ସମ୍ଭାବନା, ଅପୂର୍ଣ୍ଣ ଆକାଂକ୍ଷା ଏବଂ ସମାଜରେ ଅର୍ଥପୂର୍ଣ୍ଣ ଅବଦାନ ଦେବା ପାଇଁ ଆବଶ୍ୟକୀୟ ଉପକରଣରୁ ବଞ୍ଚିତ ଏକ ପିଢ଼ିକୁ ପ୍ରତିନିଧିତ୍ୱ କରେ। ଯେଉଁ ସମାଜରେ ନାରୀମାନେ ଶିକ୍ଷିତ ନୁହନ୍ତି, ସେଠାରେ ଶିକ୍ଷକ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ କୁଶଳ କର୍ମଚାରୀଙ୍କ ଅଭାବ ଦେଖାଯାଏ ଏବଂ ସେଥିପାଇଁ ଦାରିଦ୍ର୍ୟ ବଢ଼େ, ଶିଶୁ ବିବାହ ବୃଦ୍ଧି ପାଏ, ତାହା ସଙ୍ଗେ ସଙ୍ଗେ ଦୀର୍ଘମିଆଦୀ ଜାତୀୟ ଉନ୍ନତି ବାଧାପ୍ରାପ୍ତ ହୁଏ। ଶିକ୍ଷିତ ମାଆଙ୍କ ଯୋଗୁଁ ସନ୍ତାନମାନେ ଅଧିକ ଶିକ୍ଷିତ ହେବାର ସମ୍ଭାବନା ରଖନ୍ତି, ପରିବାର ଅଧିକ ସ୍ୱାସ୍ଥ୍ୟବାନ ହୁଏ ଏବଂ ସମାଜ ଆହୁରି ଶକ୍ତିଶାଳୀ ହୁଏ। ନାରୀଙ୍କ ପ୍ରତି ବ୍ୟବହାର ବିଷୟରେ ଇସଲାମରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଇସଲାମରେ ଜ୍ଞାନ ଅର୍ଜନ ପ୍ରତ୍ୟେକ ମୁସଲିମଙ୍କ କର୍ତ୍ତବ୍ୟ। ପୈଗମ୍ବର ହଜରତ ମହମ୍ମଦ କହିଥିଲେ, ଜ୍ଞାନ ଅର୍ଜନ ପ୍ରତ୍ୟେକ ମୁସଲିମଙ୍କ କର୍ତ୍ତବ୍ୟ। ଏହି ନିର୍ଦ୍ଦେଶରେ ଉଭୟ ପୁରୁଷ ଓ ନାରୀ ପାଇଁ ସମାନ ଭାବେ ପ୍ରଯୁଜ୍ୟ। ସେହିପରି ଝିଅମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ଇସଲାମର ମୂଳ ଶିକ୍ଷାର ବିପରୀତ। ନ୍ୟାୟ ଇସଲାମର ଆଉ ଏକ କେନ୍ଦ୍ରୀୟ ମୂଲ୍ୟବୋଧ। କୁରାନରେ କୁହାଯାଇଛି, ପ୍ରକୃତରେ ଆଲ୍ଲା ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ ଯାହାଙ୍କ ଅଧିକାର ସେମାନଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କର, ଏବଂ ଯେତେବେଳେ ତୁମ୍ଭେମାନେ ଲୋକମାନଙ୍କ ମଧ୍ୟରେ ନିଷ୍ପତ୍ତି କର, ନ୍ୟାୟ ସହିତ ନିଷ୍ପତ୍ତି କର। ନାରୀଙ୍କୁ ଶିକ୍ଷା ଏବଂ କାର୍ଯ୍ୟରୁ ବଞ୍ଚିତ କରିବା ଏକ ଅନ୍ୟାୟ, ଯାହା ସମାଜ ଏବଂ ଆତ୍ମିକ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରେ। ଇତିହାସ ମଧ୍ୟ ସାକ୍ଷୀ ଯେ ମୁସଲିମ ସମାଜର ଗଠନରେ ନାରୀମାନଙ୍କ ଅବଦାନ ଅସାଧାରଣ। ହଜରତ ଖାଦିଜା ଜଣେ ସଫଳ ବ୍ୟବସାୟୀ ଥିଲେ ଏବଂ ହଜରତ ଆୟେଶା ଜଣେ ପ୍ରସିଦ୍ଧ ବିଦୁଷୀ ଥିଲେ, ଯାହାଙ୍କ ଜ୍ଞାନ ଇସଲାମୀ ନ୍ୟାୟଶାସ୍ତ୍ରକୁ ସମୃଦ୍ଧ କରିଥିଲା। ଏହି ଉଦାହରଣଗୁଡ଼ିକ ପ୍ରମାଣ କରେ ଯେ ନାରୀଙ୍କ ଶିକ୍ଷା ଓ ସାମାଜିକ ଭାଗିଦାରୀ ଇସଲାମ ସହ ପୂର୍ଣ୍ଣ ଭାବେ ସମନ୍ୱୟଶୀଳ। ନାରୀମାନଙ୍କ ପ୍ରତି ମନୋଭାବ ପରିବର୍ତ୍ତନ କେବଳ ଆଇନ କିମ୍ବା ନୀତି ଦ୍ୱାରା ସମ୍ଭବ ନୁହେଁ, ସମାଜର ଚିନ୍ତାଧାରା ଏବଂ ମନୋଭାବ ବଦଳିବା ଆବଶ୍ୟକ। ଏଥିପାଇଁ ଆତ୍ମିକ ଚିନ୍ତନ, ନୈତିକ ବୋଧ ଏବଂ ଶିକ୍ଷା ଏକାସାଙ୍ଗରେ କାମ କରିବା ଦରକାର। ଆତ୍ମିକ ଦୃଷ୍ଟିକୋଣକୁ ନାରୀଙ୍କୁ ଆତ୍ମିକ ଦୃଷ୍ଟିକୋଣରୁ ନାରୀଙ୍କୁ ସଶକ୍ତ କରିବା ହେଉଛି ଇସଲାମର କରୁଣା, ନ୍ୟାୟ ଏବଂ ଜ୍ଞାନ ଅର୍ଜନର ମୂଲ୍ୟବୋଧକୁ ପାଳନ କରିବା। ବ୍ୟବହାରିକ ଭାବେ ଦେଖିଲେ, ନାରୀମାନଙ୍କୁ ସୁଯୋଗ ଦେଲେ ସମାଜର ସ୍ୱାସ୍ଥ୍ୟ ଉନ୍ନତ ହୁଏ, ଅର୍ଥନୈତିକ ଉତ୍ପାଦନ ବଢ଼େ ଏବଂ ସାମାଜିକ ଏକତା ସୁଦୃଢ଼ ହୁଏ। ଏହି ସୁଯୋଗ ନ ଦେବା ଦ୍ୱାରା କେବଳ ନାରୀ ନୁହେଁ, ସମଗ୍ର ସମାଜ କ୍ଷତିଗ୍ରସ୍ତ ହୁଏ। ସମାଜରେ ପରିବର୍ତ୍ତନ ପାଇଁ କେତେକ ବ୍ୟବହାରିକ ପଥର ଆବଶ୍ୟକତା ରହିଛି। ଶିକ୍ଷା ହେଉଛି ମୂଳ ଆଧାର। ପରିବାର, ସମାଜ ଏବଂ ଧାର୍ମିକ ନେତାମାନେ ଝିଅମାନଙ୍କ ଶିକ୍ଷା ସପକ୍ଷରେ ଦୃଢ଼ ସ୍ୱର ଉଠାଇବା ଉଚିତ। ବିଦ୍ୱାନ ଏବଂ ଧାର୍ମିକ ନେତାମାନେ ସ୍ପଷ୍ଟ ଏବଂ ସାର୍ବଜନୀନ ଭାବରେ ଏହା ନିଶ୍ଚିତ କରିବା ଉଚିତ ଯେ ଇସଲାମ ମହିଳା ଶିକ୍ଷା ଏବଂ ସାଧାରଣ ଅଂଶଗ୍ରହଣକୁ ସମର୍ଥନ କରେ। ମହିଳାମାନଙ୍କୁ ପ୍ରତିବନ୍ଧିତ କରୁଥିବା ଭୁଲ ବ୍ୟାଖ୍ୟାଗୁଡ଼ିକୁ ପ୍ରାମାଣିକ ଇସଲାମିକ ଗ୍ରନ୍ଥ ଏବଂ ଐତିହାସିକ ଉଦାହରଣ ବ୍ୟବହାର କରି ସଂଶୋଧନ କରାଯିବା ଉଚିତ। ନାରୀମାନଙ୍କୁ ନିରାପଦ ଏବଂ ଆଇନସମ୍ମତ ଭାବେ କାମ କରିବାର ସୁଯୋଗ ଦେଲେ ପରିବାର ଓ ଅର୍ଥନୀତି ଉଭୟ ଲାଭାନ୍ୱିତ ହୁଏ। ଗଣମାଧ୍ୟମ, ସାମାଜିକ ମଞ୍ଚ ଏବଂ ସମ୍ପ୍ରଦାୟ କାର୍ଯ୍ୟକ୍ରମଗୁଡ଼ିକ ଶିକ୍ଷିତ ମହିଳାଙ୍କ ଅବଦାନକୁ ଗୁରୁତ୍ୱ ଦେବା ଉଚିତ। ଆଦର୍ଶ ଏବଂ ସଫଳତାର କାହାଣୀଗୁଡ଼ିକ ଧୀରେ ଧୀରେ ଜନସାଧାରଣଙ୍କୁ ପୁନଃ ଆକୃତି ଦେଇପାରିବ। ନାରୀଙ୍କୁ ବଞ୍ଚିତ କରିବାର ନୈତିକ ଏବଂ ଆତ୍ମିକ ପରିଣାମ ଉପରେ ସମାଜକୁ ଗଭୀର ଭାବେ ଚିନ୍ତା କରିବା ଆବଶ୍ୟକ। ବିଶ୍ୱ ସମୁଦାୟ ଏବଂ ମୁସଲିମ ବହୁଳ ଦେଶମାନଙ୍କର ଏଥିରେ ବଡ଼ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଯେପରି କହିଛନ୍ତି, ନ୍ୟାୟ ଏବଂ ମାନବ ଅଧିକାରକୁ ଅଣଦେଖା କରି କୌଣସି ଦେଶ ସହ ସମ୍ପର୍କ ସ୍ଥାପନ କରାଯାଇପାରେ ନାହିଁ। ବାହ୍ୟ ଚାପ ଓ ଆଭ୍ୟନ୍ତରୀଣ ସଂସ୍କାର ମିଶିଲେ ନୀତି ଓ ମନୋଭାବରେ ପରିବର୍ତ୍ତନ ଆଣିପାରିବ। ନାରୀଙ୍କୁ ସଶକ୍ତ କରିବା କୌଣସି ବିକଳ୍ପ ନୁହେଁ, ଏହା ଏକ ଆବଶ୍ୟକତା। ଯେଉଁ ଜାତି ଏହି ସତ୍ୟକୁ ଗ୍ରହଣ କରିବ ସେମାନେ ଉନ୍ନତି କରିବେ, ଯେଉଁମାନେ ଏହାକୁ ଅବହେଳା କରିବେ ସେମାନେ ନିଜ ସମ୍ଭାବନାକୁ କେବେ ପୂରଣ କରିପାରିବେ ନାହିଁ। ଇସଲାମ ନୀତିଶାସ୍ତ୍ର ଏବଂ ସାଧାରଣ ଜ୍ଞାନରେ ମହିଳାମାନଙ୍କର ସଶକ୍ତିକରଣ ଅତ୍ୟାବଶ୍ୟକ, ଇଚ୍ଛାଧୀନ ନୁହେଁ। ଶ୍ରୋତାବନ୍ଧୁ।

ଶୁଣୁଥିଲେ ଟକ୍ଲେଟ୍ ଅନ୍ ଶିକ୍ଷିତ ନାରୀ ସଶକ୍ତ ସମାଜ, ନ୍ୟାୟ ଓ ଆସ୍ଥାର ନୂଆ ଦିଗନ୍ତ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:34। ଆସନ୍ତୁ ଶୁଣିବା ଓଡ଼ିଆ ଭକ୍ତିଗୀତର ଆଲବମ୍ କାର୍ଯ୍ୟକ୍ରମ, ଯେଉଁଥିରେ ଶୁଣିବା କହ୍ନେଇ ଆଲବମ୍ରୁ କିଛି ଭକ୍ତିଗୀତ, ଯେଉଁଥିରେ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ସଂଯୋଜନା କରିଛନ୍ତି ସଞ୍ଜୟ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଭକ୍ତିଗୀତର ଆଲବମ୍ ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁଛନ୍ତି କହ୍ନେଇ ଆଲବମ୍ରୁ କିଛି ଭକ୍ତିଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ମହମ୍ମଦ ଅଜିଜ୍ଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ସଂଯୋଜନା କରିଛନ୍ତି ସଞ୍ଜୟ।

0: ଇଣ୍ଡିଆନ୍ ଏବଂ ଚାଇନିଜ୍ ଖାଦ୍ୟର ଭରପୁର ସ୍ୱାଦର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଶ୍ରୀୟା ଫାଷ୍ଟଫୁଡ୍ ସେଣ୍ଟର, ସେକ୍ଟର 14, ମାର୍କେଟ କମ୍ପ୍ଲେକ୍ସ ରାଉରକେଲା। ପ୍ରି ଅର୍ଡର ପାଇଁ ଡାଏଲ କରନ୍ତୁ 8144634863 ନମ୍ବରକୁ।
1: ଶ୍ରୋତା ବନ୍ଧୁ, ଆପଣଙ୍କ ପିଲାର ଏକ ଉତ୍ତମ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ କଣ୍ଟାକ୍ଟ କରନ୍ତୁ ସାଇକୋଲୋଜି କାଉନ୍ସିଲର, CISCE ହେଲ୍ପଲାଇନ୍ କାଉନ୍ସିଲର, ୱାର୍କସପ୍ ଟ୍ରେନର ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକ। କଣ୍ଟାକ୍ଟ ନମ୍ବରଟି ହେଲା 9438053574। ଆଜି ହିଁ କଣ୍ଟାକ୍ଟ କରନ୍ତୁ ଓ ଗଢ଼ନ୍ତୁ ଆପଣଙ୍କ ପିଲାର ଏକ ସୁନ୍ଦର ଉତ୍ତମ ଭବିଷ୍ୟତ।
0: ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ନିରୁପମା ଦାସଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ଭିକାରୀ ଚରଣ ବଳ ଏବଂ ନିରୁପମା ଦାସଙ୍କ ମିଳିତ କଣ୍ଠରୁ। ଗୀତ ରଚନା କରିଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ର।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8:45 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା ସାଦ୍ରୀ ଗୀତ, ପରିବେଷଣ କରିଛନ୍ତି ଗୋରିତି ଲାକ୍ରା ଏବଂ ସାଥୀ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିଲେ ସାଦ୍ରୀ ଗୀତ। ପରିବେଷଣ କରିଥିଲେ ଗୋରିତି ଲାକ୍ରା ଏବଂ ସାଥୀ। ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 9:00। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।
1: यह है भारत का नंबर वन मनोरंजन चैनल विविध भारती और कार्यक्रम चल रहा है चित्रलोक। चित्रलोक कार्यक्रम जारी रहेगा एक

0: ହ୍ୟାଲୋ
1: ଆଜ୍ଞା ନମସ୍କାର ଆପଣଙ୍କୁ ମଧ୍ୟ କିଏ କହୁଥିଲେ ଆଜ୍ଞା ଆଜ୍ଞା ଲକ୍ଷ୍ମୀଧର ବାବୁ କେମିତି ଅଛନ୍ତି ଆପଣ ଭଲ ଅଛୁ କିନ୍ତୁ ଗରମ ପ୍ରବଳ ହଉଛି ଆପଣ ଜାଣିଥିବେ ତା ସହିତ କାଳ ବୈଶାଖୀ ଆଜ୍ଞା ଆଜ୍ଞା ଆଉ କଣ ଚାଲିଛି ବର୍ତ୍ତମାନ ଟିକେ କୁହନ୍ତୁ ଆଜ୍ଞା ସବୁ ଠିକ ଠାକ୍ ଚାଲିଛି କାମ ଆଚ୍ଛା କୁହନ୍ତୁ ଆଜି ତ ଓଡ଼ିଆ ଗୀତ କଣ ଶୁଣିବା ପାଇଁ ଚାହୁଁଛନ୍ତି ଆଚ୍ଛା ଠିକ ଅଛି ଠିକ ଅଛି ଆଜ୍ଞା ଆପଣ ଯାହା ଯାହାଙ୍କ ନାଁ ନେଲେ ସମସ୍ତଙ୍କ ପାଇଁ ଶୁଣେଇ ଦଉଛୁ ଆପଣଙ୍କ ଅନୁରୋଧ କ୍ରମେ ହାକିମ ବାବୁ ଚଳଚ୍ଚିତ୍ରରେ ସୁନ୍ଦର ଗୀତ
2: ନମସ୍କାର
1: ନମସ୍କାର।

0: କାମ କରୁଥିଲି ଆଜ୍ଞା, କଲ୍ପିଟର କାମ କରୁଥିଲି, ଭୁବନେଶ୍ୱରରେ କାମ କଲି, ତାପରେ କୋଲକାତା ଗଲି, ସେ ଜାଗାରେ ରହିକି ଆଜ୍ଞା ଦୀର୍ଘ ଦିନ ରହିଲା ପରେ ମୁଁ ସେଠି ଓଡ଼ିଆ ଟିକେ ଶିଖି ଯାଇଛି। ଯଦି ମୁଁ ଓଡ଼ିଆ କହିଲେ
1: ବିଲକୁଲ ଲାଗୁ ନାହାନ୍ତି, ଆପଣ ପୁରା ସ୍ପଷ୍ଟ ଓଡ଼ିଆ ବହୁତ ସୁନ୍ଦର ଭାବରେ କହୁଛନ୍ତି। ଚାଲନ୍ତୁ ଏଇ ଖୁସିରେ ଆପଣ ଆଜି କୁହନ୍ତୁ କଣ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବା ପାଇଁ ଚାହୁଁଛନ୍ତି।
0: ମୁଭିର ନାଁଟା ହଉଛି ଅଞ୍ଜଲି, ଗୀତଟା ହଉଛି ଏ ମନ ଭଙ୍ଗା କାଚରେ, ଏ ମନ ଭଙ୍ଗା କାଚରେ।
1: ଠିକ ଅଛି ଆଜ୍ଞା, ଆପଣ ଫୋନ କରିଥିବା ପାଇଁ ବହୁତ ବହୁତ ଧନ୍ୟବାଦ। ଶୁଣେଇ ଦଉଛୁ ଆପଣଙ୍କ ଅନୁରୋଧର ଗୀତଟି।
0: ଆଜ୍ଞା ଧନ୍ୟବାଦ।

0: हेलो,
1: ଆଜ୍ଞା ନମସ୍କାର।
0: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ନାଁଟି କୁହନ୍ତୁ ଆପଣଙ୍କର।
1: ମୁଁ ନରେନ୍ଦ୍ର କୁମାର ସାହୁ, ଅରଖପାଟଣା ଆଠଗଡ଼ କଟକ ଜିଲ୍ଲାରୁ କହୁଛି।
0: ନରେନ୍ଦ୍ର ବାବୁ କେମିତି ଅଛନ୍ତି?
1: ଭଲ ଅଛି।
0: ଆପଣଙ୍କ ସେପଟେ ଗରମ କେମିତି ହେଉଛି?
1: ଗରମ ହେଉଛି, ପ୍ରତି ସପ୍ତାହରେ ଥରେ ଥରେ କାଳ ବୈଶାଖୀ ହେଇଯାଇଛି। ଏବେ ଆର ସପ୍ତାହରେ ହେଇଥିଲା, କାଲି ବର୍ତ୍ତମାନ ହେଇଯାଇଛି କାଳ ବୈଶାଖୀ।
0: ଆଜ୍ଞା ଆଜ୍ଞା, ପାଗ ବାଲାନ୍ସ ହେଇଯାଉଛି ନାଇଁ?
1: ବେଶୀ ଗରମ ହେଲା ବେଳକୁ ଟିକେ ଥଣ୍ଡା ପକେଇ ଦେଉଛି କାଳ ବୈଶାଖୀ।
0: ତାହେଲେ ଘରେ ସମସ୍ତେ କେମିତି ଅଛନ୍ତି?

0: ଭଲ ଅଛନ୍ତି ସମସ୍ତେ।
1: ଆପଣଙ୍କର ବେପାର ନା?
0: ନାଇଁ, ଆମର ଟେଲରିଂ ଦୋକାନ ଚାଲିଛି।
1: ଟେଲରିଂ ଦୋକାନ? ଆଜ୍ଞା, ବହୁତ ସମୟ ଧରିକି ସେଇ ଦୋକାନରେ ବସିଲା ବେଳକୁ ତ ବହୁତ ଗରମ ହୋଇଥିବ ନାଇଁ?
0: ହଁ, ଗରମ ହେଉଛି, ମଧ୍ୟାହ୍ନରେ ବନ୍ଦ କରିଦେଉଛୁ।
1: ଆଚ୍ଛା, କୁହନ୍ତୁ ଆଜି କ'ଣ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣେଇବା?
0: ଆଜି ଓଡ଼ିଆ ଚଳଚ୍ଚିତ୍ର ଶୁଣିବା, ରଜ ଗୀତ। ପୁନର୍ମିଳନ ଚଳଚ୍ଚିତ୍ରରେ ଗୋଟେ ଗୀତ ଅଛି, ଆଶ ବହୁଳ ଲୋ ଆଶ ସଂଗାତ ଗାଇ ରାଜ ଦୋରି ଗୀତ।
1: ଆପଣ ଆମକୁ ଫୋନ୍ କଲେ ଅଶେଷ ଧନ୍ୟବାଦ। ଶୁଣେଇ ଦେଉଛୁ ଆପଣଙ୍କ ଅନୁରୋଧର ଏ ସୁନ୍ଦର ଗୀତ ଶୁଣୁଥାନ୍ତୁ।
0: ହଁ, ନମସ୍କାର।
1: ନମସ୍କାର।

0: ହ୍ୟାଲୋ,
1: ହ୍ୟାଲୋ ଶୁଭସକାଳ ମ୍ୟାଡ଼ାମ, ନମସ୍କାର।
0: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର, ଶୁଭ ସକାଳ ଆପଣଙ୍କୁ ମଧ୍ୟ। କିଏ କହୁଥିଲେ କୁହନ୍ତୁ।
1: ମୁଁ ମୁନା ପଣ୍ଡା, କଟିଲା କନ୍ନପୁର ଜଳସୁନ୍ଦର କହୁଥିଲି।
0: ଆପଣଙ୍କୁ କିଏ ମୁନା ଭାଇ MBBS କେବେ କହିଛନ୍ତି?
1: ହଁ, ମତେ କହିଛନ୍ତି କଟକରୁ ସଙ୍କେତ ଆଚାର୍ଯ୍ୟ।
0: ଆଚ୍ଛା,
1: ମୋ ନୂଆ ନାଁ ଦେଇତ ମୁନା ଭାଇ MBBS।
0: ଆଜ୍ଞା ଆଜ୍ଞା,
1: ମୁଁ ତ ସେ ଗୋଟେ ନାଁରେ ଆଜି ପର୍ଯ୍ୟନ୍ତ ପରିଚିତ। ମୋ ଭଲ ନାଁ କେହି ଜାଣିନାହାନ୍ତି, କିନ୍ତୁ ମୁନା ପଣ୍ଡା ଗଣ୍ଡେ ଜାଣିଛନ୍ତି।
0: ବହୁତ ଭଲ କଥା। ସାଧାରଣତଃ କ'ଣ କରନ୍ତି ଆପଣ ବାଇ ପ୍ରଫେସନ?
1: ଦେଖନ୍ତୁ, ଏଥିରେ ପିଲାବେଳୁ ତ ବହୁତ କର୍ମମୟ ଜୀବନ ଥିଲା। ଏବେ 1997 ଆଖି ନଷ୍ଟ ହେଇଗଲା, ଗୋଟେ କମ୍ପାନୀରେ କାମ କରୁଥିଲି। ତାପରେ କିଛି ବର୍ଷ ଘରେ ବସିଲା ବାଦେ ଏଇ ରେଡ଼ିଓରେ ମୋତେ ଗୋଟେ ଗୀତ ଶୁଣିଥିଲି, ଦୁନିଆ ନା କିଟନା ଗ୍ରାମ ମେରା ଗ୍ରାମ କହୁଛନ୍ତି, ଲୋକ ଗ୍ରାମ ଦେଖେ ମେରା ଗ୍ରାମ ବୋଲିକା। ତାପରେ ଚିନ୍ତା କଲି, ମୋର ତ ଆହୁରି ଲୋକ, ମୁଁ ତ 20 ବର୍ଷ ଦେଖିଛି ଲୋକ ଜନ୍ମ ଦେଖିନା। ତାପରେ ମୁଁ ସତ୍ୟ ହରା ନ ହେଇକି ନିଜ ଗୋଟେ ନିଜେ

0: ଟଙ୍କା ପଇସା ସଂଗ୍ରହ କରି ଗାଈ ଗୋରୁ ଛେଳି ରଖି ତାର ପନିପରିବା ଚାଷରେ ନିଜ ଗୋଡ଼ରେ ନିଜ ଠିଆ ହେଇଛି, ଆଉ ସେଇଟା ମୋତେ ବହୁତ
1: ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ଆପଣ ପ୍ରେରଣା ହେଇପାରିଛନ୍ତି। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା।
0: ଦୁନିଆରେ କିଛି ନା କିଛି ସମସ୍ତର କିଛି ନା କିଛି ସୁଖ ଅଛି ଦୁଃଖ ଅଛି,
1: ଆଜ୍ଞା
0: ସବୁବେଳେ ଚେଷ୍ଟା କରେ ଗୋଟେ ବାଟ ବନ୍ଦ ହେଲେ ଅଧଟା ବାଟ
1: ନିଶ୍ଚିନ୍ତ ଖୋଲି,
0: କିନ୍ତୁ ଆମେ ସେ ବାଟ ଚିହ୍ନିବାର ଅଛି
1: ନିଶ୍ଚିତ।
0: ସବୁବେଳେ ନିଜକୁ ଇଚ୍ଛା ଶକ୍ତି ମନୋବଳ ଦୃଢ ରଖି ଆମେ ଯେକୌଣସି କାମ ଯଦି ତାକୁ ସମର୍ପଣ ଭାବ ରଖି କରିବା, ଦିନା ଦିନ ଆମେ ନିଶ୍ଚିତ ସଫଳତା ପାଇବା। କର୍ମକୁ ସବୁବେଳେ ଅଗ୍ରାଧିକାର ଦେବା, ନିଜକୁ ଦେବା, କାରଣ ଆମେ ଯଦି କର୍ମ ପଛରେ ଗୋଡ଼େଇବା ସଫଳତା ଆମ ପଛରେ ଗୋଡ଼େଇବା, ଆମେ ଯଦି ନିଜ ପଛରେ ଗୋଡ଼େଇବା ସଫଳତା ଆମ ପଛରେ ଗୋଡ଼େଇ ଆମେ କାଲି ଖଣ୍ଡିଆ ଘରେ ତଳେ ପଡ଼ିବା ଛଡ଼ା କିଛି ମିଳିଲା।
1: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଆପଣ ଏତେ ସମୟ ଧରି ଏତେ ସୁନ୍ଦର ସୁନ୍ଦର ଆମକୁ କଥା କହିଲେ ଆପଣଙ୍କର ଜୀବନର, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ଆପଣ ଗୋଟେ ପ୍ରେରଣା ବୋଲି ମୁଁ କହିପାରିବି। କୁହନ୍ତୁ ଆଜି କ'ଣ ଓଡ଼ିଆ ଫିଲ୍ମର ଗୀତ ଶୁଣେଇଦେବା?
0: ଆଜି ମୁଁ ଆପଣଙ୍କ ପସନ୍ଦରେ ଗୀତ ଶୁଣି ଲକ୍ଷ୍ମୀନାରାୟଣ ବାଗ ଅଶୋକପତି ରବୀନ୍ଦ୍ର ମେହର ରୋହିଣୀ ମେହର ତରଙ୍ଗ ଖାନି ସାହୁ ଦର୍ଶନ ପାଇକ ମୁରଲୀଧର ମେହର ତାପରେ ସୁବଳ ସାହୁ ନାଗ ପାତ୍ର ନିରାଞ୍ଚଳ ବୋଇ ବାସନ୍ତୀ ଖଟୁଆ
1: ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ତେବେ ଆପଣଙ୍କ ଅନୁରୋଧ କ୍ରମେ ମୋ ପସନ୍ଦର ଏଇ ସୁନ୍ଦର ଗୀତଟି ଶୁଣିବା ଆଜି କାର୍ଯ୍ୟକ୍ରମ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: ଶ୍ରୋତା ବନ୍ଧୁ, ଆପଣ ଜାଣନ୍ତି କି ଆମ ରାଉରକେଲା ସହରର ଜଣେ ସୁନାମ ପରିଚିତ ଭଲିବଲ୍ ଖେଳାଳି ସସ୍ମିତା ଦାସ, ଯିଏକି ଏବେ ଜାତୀୟ ସ୍ତରରେ ରେଫରି ରୂପେ କାର୍ଯ୍ୟରତ। ଆଉ ଏହା ରାଉରକେଲା ସହର ପାଇଁ ଏକ ଗର୍ବ ଗୌରବର କଥା। ଆମ ରାଉରକେଲା ସହର ମଧ୍ୟ ଖେଳ ଜଗତରେ କିଛି କମ୍ ନୁହଁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
4: ଇଣ୍ଡିଆନ ଏବଂ ଚାଇନିଜ୍ ଖାଦ୍ୟର ଭରପୁର ସ୍ୱାଦର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଶ୍ରୀୟା ଫାଷ୍ଟଫୁଡ୍ ସେଣ୍ଟର, ସେକ୍ଟର 14, ମାର୍କେଟ କମ୍ପ୍ଲେକ୍ସ, ରାଉରକେଲା। ପ୍ରି ଅର୍ଡର ପାଇଁ ଡାଏଲ କରନ୍ତୁ 8144634863 ନମ୍ବରକୁ।
5: ହ୍ୟାଲୋ,
6: ଜୟ ସୀତାରାମ। ଆଜ୍ଞା, ଜୟ ସୀତାରାମ।
5: ଜୟ ସୀତାରାମ, କିଏ କହୁଥିଲେ ଆଜ୍ଞା?
6: ଆଜ୍ଞା, ରବୀନ୍ଦ୍ରନାଥ ମେହେର, ମହଲାକଟା, ବରଗଡ଼ ଜିଲ୍ଲା ନୁ କହୁଛେ ଆଜ୍ଞା।
5: ଆଜ୍ଞା, ରବୀନ୍ଦ୍ର ବାବୁ କେମିତି ଅଛନ୍ତି?
6: ଭଲ ଅଛେ ଆଜ୍ଞା। ଆଉ କାଲି ତ ଅନେକ ଜାଗାରେ ବର୍ଷା ହେଇଛେ, ଦୁକା ପବନ ହେଇଛେ, କିନ୍ତୁ ଆମର ନ କିଛି ନାହିଁ ଆଜ୍ଞା, ଜୀବନ୍ଦ ଖରା ହଉଛେ।
5: ଓହୋ, ଆଜ୍ଞା ଆଜ୍ଞା, ଖରା ତାହେଲେ ବହୁତ ମାତ୍ରାରେ ହଉଥିବ ନାଇଁ?
6: କେତେ କେତେ ଆଜ୍ଞା, ସମ୍ଭଲେଇ ନା ହବାର କେ।
5: ତ ଆପଣ କେମିତି ଘରେ ବ୍ୟବସ୍ଥା କରିଛନ୍ତି? ଏସି ଫେସି ଲଗେଇଛନ୍ତି ନା କ'ଣ?
6: ଏସି ଲାଗିଛି ଆଜ୍ଞା। ଆଉ 10 ବଜେ ଲାଗି ଛୁଆ ପିଲା ସବ ଘର ଭିତରେ ଭରି ହେଇ ନଉଛୁ।
5: ଆଜ୍ଞା ଆଜ୍ଞା।
6: ଆଉ 4 ବଜେ ତକ ତ ଆମେ ଘରୁ ଆର ନାଇଁ ବାହାରବାର କେ।
5: ଆଜ୍ଞା ଆଜ୍ଞା, ଯଦି ଯାଉଛନ୍ତି ନିଶ୍ଚିତ ଭାବରେ କଳା ଚଷମା, ଆପଣ ଛତା ପାଣି ଫାଣି ନେଇକି ଯାଉଥିବେ ନା?
6: ହଁ, ଆମେ ତ ଆଜ୍ଞା ସଚେତନ ବାର୍ତ୍ତା ଶ୍ରୋତା ମାନଙ୍କୁ ଦଉଛୁ, ଆର ଆମେ କାହିଁ ହେନ୍ତା ଭୁଲ କର୍ମା ଆଜ୍ଞା।
5: ଆଜ୍ଞା, କୁହନ୍ତୁ ଆଜି କଣ ଓଡ଼ିଆ ଫିଲ୍ମ ର ଗୀତ ଶୁଣେଇ ଦବା?
6: ଆଜ୍ଞା, ସୌତୁଣୀ ର ମିଳିବା ଏମିତି ରାତି, ଏ ଯେ ଅଭୁଲା ଶ୍ରୁତି, ତୁନି ତୁନି କଥା କହି ଯାଉ କିଛି। ଆଜ୍ଞା, ସମସ୍ତ ଶ୍ରୋତା ମାନଙ୍କୁ ମୋର ଏଇଟା ଡେଡିକେଟ୍ ହେ, ଆପଣଙ୍କର ସହିତ ମୋର ନାତି ନାତିନ ମାନେ ମିଶିକିରି ସବୁ ଶୁଣମା ଆଜ୍ଞା।
5: ନିଶ୍ଚିତ, ଠିକ୍ ଅଛି ଆଜ୍ଞା, କଲ୍ କରିଥିବା ପାଇଁ ଧନ୍ୟବାଦ। ଶୁଣେଇ ଦଉଛୁ ଆପଣଙ୍କ ଅନୁରୋଧ ର ଗୀତଟି।
6: ଆଜ୍ଞା ଆଜ୍ଞା, ଜୟ ସୀତାରାମ ଆଜ୍ଞା।
5: ଜୟ ସୀତାରାମ।

0: ହ୍ୟାଲୋ,
1: ହ୍ୟାଲୋ।
0: ଆମ ହେଲୋ ରାଉରକେଲା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ। ନାଁଟି କୁହନ୍ତୁ।
1: ନମସ୍କାର, ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି ମ୍ୟାଡ଼ାମ।
0: ଆଜ୍ଞା, ଜୟପୁରରୁ କହୁଛନ୍ତି ପଙ୍କଜ ବାବୁ?
1: ଆଜ୍ଞା।
0: ଆଗରୁ ଫୋନ କରିଛନ୍ତି କେବେ?
1: ହଁ, ମୁଁ କରିଛି 5-6 ଥର ଖଣ୍ଡେ କରିଛି ଆପଣଙ୍କର ଚ୍ୟାନେଲକୁ।
0: ଆଜ୍ଞା ଆଜ୍ଞା, ଆଜି ତ ଆମର ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣାଯିବ, ତେବେ କହିଦିଅନ୍ତୁ ଆଜି କ'ଣ ଗୀତ ଶୁଣିବା ପାଇଁ ଚାହୁଁଥିଲେ?
1: ଆଜି ଦେଇଦିଅନ୍ତୁ ସ୍ୱପ୍ନ ସାଗର ସିନେମାର ଯେ କୌଣସି ଗୀତ ଗୋଟେ ଦେଇଦିଅନ୍ତୁ।
0: ଆଜ୍ଞା, କାହାକୁ ଡେଡିକେଟ୍ କରିବାକୁ ଚାହୁଁଥିଲେ କି?
1: ଚିତ୍ରସେନ ସବର, ନାଗୁ ପାତ୍ର, ମୁନା ପଣ୍ଡା, ଉଗ୍ରସେନ ପଟେଲ, ସବୁ ଶ୍ରୋତା ଭାଇ ଭାଇ ଭଉଣୀ ମାନଙ୍କୁ ଡେଡିକେଟ୍ କରିଦେବେ।
0: ଠିକ୍ ଅଛି, ଆମକୁ କଲ୍ କରିଥିବା ପାଇଁ ଅଶେଷ ଧନ୍ୟବାଦ। ଶୁଣେଇ ଦେଉଛୁ ଆପଣଙ୍କ ଅନୁରୋଧର ଗୀତଟି ଶୁଣିଥାନ୍ତୁ।
1: ଧନ୍ୟବାଦ, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା, ଆମ ହେଲୋ ରାଉରକେଲା କାର୍ଯ୍ୟକ୍ରମରେ ସ୍ୱାଗତ ଆପଣଙ୍କୁ। କିଏ କହୁଛନ୍ତି?
1: ହଁ ନାଇଁ ନମସ୍କାର,
0: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ନାଁ ଟି କହିଦିଅନ୍ତୁ।
1: ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପନ୍ଦି ଭାୟା ବିହେପୁର ଜିଲ୍ଲା ବର୍ଗରୁ। ନାନୀ କେନ୍ତା ଅଛନ୍? ନାନୀ
0: ବହୁତ ବଢିଆ ଅଛୁ, ଆମେ ସଭେ ବଢିଆ ଅଛୁ। ଆପଣଙ୍କର କହୁନ ଟିକେ।
1: ଆମେ ବି ବହୁତ ଏକଦମ ବଢିଆ, ଫାଷ୍ଟ କ୍ଲାସ ଏକଦମ ବିନ୍ଦାସ ଅଛୁ। ନାନୀ
0: ଗରମ କେନ୍ତା ହଉଛି?
1: ଗରମ ତ ବହୁତ ହଉଛେ, ବାକି ଭଲ ଅଛୁ। ବାକି ଗରମ ଟା ତ ସବୁ ଖରାପ କଥା ସବୁ ସହିବାରେ ପଡ଼ବା। ନାନୀ ଆଉ ସମୟ ଅନୁସାରେ ଆମେ କାମ ଦାମ କରିବାକୁ ପଡ଼ବା। ସକାଳୁ 6ରୁ 10 ଯାଏ ଆମେ ମାନିକି ଚଲୁଛୁ, ଉପର ବେଲା 4ଟାରୁ 6ଟା। ଆଉ ଯେନ୍ତା ଆମେ ସବୁବେଳେ ପାଣି ବୋତଲ ରଖୁଛୁ, ବାହାରକେ ବେଲେ କଲା ଚଷମା ନେଲେ କିମ୍ବା ଟୋପି ପଗଡ଼ି ସବୁ ବାନ୍ଧିକିରି ଯେନ୍ ଯେନ୍ଟା ଯେନ୍ ଦରକାର ସବୁ ତାର ମାନେ ଏଟା ଚାଲିଛି। ନାନୀ ବ୍ୟବହାର
0: କାଇ ବୁତା କରସନ୍? ଆପଣ
1: ବୁତା ବେଲେ କାମ ବୁତା ଲେ ଚାଷ କାମ ଚାଲିଛି। ନାନୀ
0: ଚାଷ କାମ? ଆଚ୍ଛା, କା କାଣା ଲଗେଇଛନ୍? ଏବେ
1: ଚାଷ କାମ ବେଲେ ଏବେ ତ ଧାନ ଲଗାଇଥିଲା, ଧାନ କଟା ମାନେ ପ୍ରାୟ ସରି ସରି ଗଲା। ନାନୀ ଆର ଧାନ ମାନେ ସବୁ ଶୁଖା ହେଇଛି କାଟିକରି, ଆଉ ଏବେ ଇହାଦେ ଆଉ କିଛି ନି କରବାର। ନାନୀ
0: ବର୍ଷା ନାଇଁ ହବାର ତ?
1: ବର୍ଷା ନାଇଁ ହବା ନାନୀ, ଆଉ ଇ ବର୍ଷା ନାଇଁ ହବାର କାରଣ ହଉଛି ଆମେ ସବୁ ମଣିଷ ମାନେ ଦାୟୀ। ଆମେ ଜଙ୍ଗଲ କେ ନଷ୍ଟ କରିଦଉଛୁ, ଗଛଲତା କାଟି ଦଉଛୁ, ପରିବେଶ ଖରାପ ହେବା ଦ୍ୱାରା ଅମ୍ଳଜାନ କମି ଯାଉଛି, ଆମର ଅଙ୍ଗାରକାମ୍ଳ ବେଶୀ ହେଉଛି। ତ ଇ ସବୁ ଯେନ୍ ଜିନିଷ ମାନେ ହଉଛି ସବୁବେଳେ ଦେଖୁନ ନାନୀ, ଆମର କଂକ୍ରିଟ ହେଇଯାଉଛି ପୁରା। ମାନେ କେନ୍ ଜାଗାରେ ଖାଲି ଆମର ଜମିନ ମାନେ ଟିକେ ଟିକେ ଖାଲି ରହିଛି ନା, ଗାଁ ଗଣ୍ଡା ବସ୍ତି ଟାଉନ ଯେମିତି
0: ଘର ଦ୍ୱାର ମାନେ ବନେଇ ଦଉଛନ୍ କେ ନାଇଁ
1: ସବୁ ସବୁ ନା।
0: ଆଉ କୋନ କାଣା ଗାନା ଶୁଣିବେ ଆଜି? ଓଡ଼ିଆ ଗାନା,
1: ଓଡ଼ିଆ ଗାନା ଆଜି ଦେଇଦେବେ ନାନୀ, ଆମର ଚିହ୍ନା ଚିହ୍ନା ଚାନ୍ଦନା ତମେ ତାରା ଗୀତରେ ସ୍ପେଶାଲ ଡେରିକେ ଆପଣଙ୍କୁ ଆଇନାନି, ସବୁ ଶ୍ରୋତା ମାନଙ୍କୁ ଡେରିକେ ନାନୀ, କାହାର ନା ଧର୍ମା ସମସ୍ତଙ୍କୁ ଡେରିକେ ରାଖି ଦରକାର।
0: ଠିକ ଅଛି, ଆମକୁ ଫୋନ କଲେ ବହୁତ ବହୁତ ଧନ୍ୟବାଦ। ଶୁଣିଦେଉଛୁ ଆପଣଙ୍କ ଅନୁରୋଧରେ ସୁନ୍ଦର ଗୀତ ବର୍ତ୍ତମାନ ଯୋଉମାନେ ଶୁଣୁଛନ୍ତି ଆମ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
2: ହ୍ୟାଲୋ
3: ମ୍ୟାଡାମ ନମସ୍କାର।
2: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ଆପଣଙ୍କ ପରିଚୟ କୁହନ୍ତୁ।
3: ମୁଁ ରେମଣ୍ଡା ଲିଙ୍ଗରାଜ ଭାଇ କହୁଛି।
2: ହେରା ଆଜ୍ଞା, କୋଉଠୁ କହୁଥିଲେ?
3: ରେମଣ୍ଡା ବରଗଡ଼।
2: ବରଗଡ଼ ନୁ?
3: ହଁ।
2: କାଣ କରସନ ଆପଣ?
3: ଶାଢ଼ୀ ବୁଣୁଛୁ, କଟନ ଶାଢ଼ୀ।
2: ଆଚ୍ଛା, କଟନ ଶାଢ଼ୀ। ମାନେ କେତେ ଦିନ ଲାଗିଯାଏ ଗୋଟେ ଶାଢ଼ୀ ବୁଣିବାର ଲାଗି?
3: ସପ୍ତାହକ ତିନି ଥର ହେଇଛି, ଦୁଇ ଦିନରୁ ଟିକେ ବେଶୀ ହେଇଥିଲା।
2: ଆଚ୍ଛା ଆଚ୍ଛା, ପୁରା ଘର ବାଲେ ମାନେ ସବେ ମିଲି କରି କରୁଛନ୍ କି
3: ଏକଲା? ହଁ ହଁ ହଁ ହଁ।
2: ଏବେ ତ ସୂତା ମାନଙ୍କର ରେଟ୍ ବି ବହୁତ ବଢି ଗଲାନ ନା?
3: ହଁ, ରେଟ୍ ବି ବଢି ଗଲାନ, ସୂତା ଦାମ ବଢୁଛି, ତାପରେ ନିଜର ପାରିଶ୍ରମିକ ଜିନିଷ ଟିକେ ବଢାବା କି ପଡବା।
2: କିନ୍ତୁ ଆଗନୁ ଏବେ ଡିମାଣ୍ଡ ବହୁତ ବଢି ଗଲାନ ସମ୍ବଲପୁରୀ ଶାଢ଼ୀର ନା?
3: ହଁ ହଁ, ଆଗ ଯେତେ ଏତିକି ପସନ୍ଦ ନାଇଁ କରୁଥିଲେ,
2: ଏତିକି ନାଇଁ ପସନ୍ଦ କରୁଥିଲେ, ଏବେ ହଁ
3: ସମସ୍ତେ ସମ୍ବଲପୁରୀ ଶାଢ଼ୀ କେ ବେଶୀ ପ୍ରାୟୋରିଟି ଦେଉଛନ୍।
2: ହଁ, ଓଡ଼ିଶା ଯାକ

0: ବନ୍ଧୁ, ଏ ସୁନ୍ଦର ଗୀତଟି ସହ ଶେଷ ହେଲା ଆଜିର ହେଲୋ ରାଉରକେଲା କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଶୁଣୁଥିଲେ ଏହାର ପ୍ରଥମ ଭାଗ। ଏହାର ଦ୍ୱିତୀୟ ଭାଗ ଆପଣମାନେ ଶୁଣିପାରିବେ ଆସନ୍ତା ମଙ୍ଗଳବାର। ତେବେ ଶ୍ରୋତାବନ୍ଧୁ, ଆପଣମାନେ ଯଦି ଚାହୁଁଛନ୍ତି ଆମର ଏହି କାର୍ଯ୍ୟକ୍ରମରେ ଆପଣଙ୍କ ଅନୁରୋଧର ଗୀତ ଶୁଣିବା ପାଇଁ ଆମକୁ ଆମ ଫୋନ୍ ନମ୍ବରରେ ଫୋନ୍ କରନ୍ତୁ। ଆମର ଏହି କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ଫୋନ୍ କଲ୍ ରେକର୍ଡ କରାଯାଏ ପ୍ରତ୍ୟେକ ଗୁରୁବାର ଦିନ ପୂର୍ବାହ୍ନ 10:30 11 ବାଜି 30 ମିନିଟ୍ ପର୍ଯ୍ୟନ୍ତ। ଆମକୁ ଫୋନ୍ କରିବାର ନମ୍ବରଟି ହେଲା 0661-247-0154। ନମ୍ବରଟି ଆଉ ଥରେ ଓଡ଼ିଆରେ କହି ରଖୁଛି 0661-247-0154। ଏହି ନମ୍ବରରେ ଆମକୁ କଲ୍ କରନ୍ତୁ ଏବଂ ଶୁଣନ୍ତୁ ଆପଣଙ୍କ ଅନୁରୋଧର ଗୀତ। ସେତେବେଳେ ଯେ ଶୁଭଶ୍ରୀକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।
1: ଆପଣଙ୍କ ପିଲାର ଏକ ଉତ୍ତମ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ କଣ୍ଟାକ୍ଟ କରନ୍ତୁ ସାଇକୋଲୋଜି କାଉନ୍ସିଲର, CISCE ହେଲ୍ପଲାଇନ୍ କାଉନ୍ସିଲର, ୱାର୍କସପ୍ ଟ୍ରେନର ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକ। କଣ୍ଟାକ୍ଟ ନମ୍ବରଟି ହେଲା 9438053574। ଆଜି ହିଁ କଣ୍ଟାକ୍ଟ କରନ୍ତୁ ଓ ଗଢ଼ନ୍ତୁ ଆପଣଙ୍କ ପିଲାର ଏକ ସୁନ୍ଦର ଉତ୍ତମ ଭବିଷ୍ୟତ।
2: ଶ୍ରୋତାବନ୍ଧୁ ଶୁଣୁଥିଲେ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ, ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ବିବିଧ ଭାରତୀରୁ।

ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି। ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ହେବାକୁ ଥିବା ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ।

1987 କୋଙ୍କଣୀ ଭାଷାକୁ ସରକାରୀ ଭାବେ ମାନ୍ୟତା ମିଳିବା ପରେ ଗୋଆର ସ୍ୱତନ୍ତ୍ର ପରିଚୟ ପାଇଁ ପଥ ଉନ୍ମୁକ୍ତ ହୋଇଥିଲା। ସେହି ବର୍ଷ ମେ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ମାନ୍ୟତା ପ୍ରଦାନ କରାଯାଇଥିଲା। ପଣଜୀ କଳା ଏକାଡେମୀଠାରେ ଆଜି ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଆଧୁନିକ ବିକାଶକୁ ଆପଣେଇବା ସହ ଗୋଆ ନିଜର ସାଂସ୍କୃତିକ ମୂଳଦୁଆକୁ ସଫଳତାର ସହ ସଂରକ୍ଷିତ କରି ରଖିପାରିଛି। ସାଂସ୍କୃତିକ ଆଦାନ ପ୍ରଦାନ, ସାମାଜିକ ସମନ୍ୱୟ ଏବଂ ବୌଦ୍ଧିକ ଆତ୍ମୀୟତାର ଗୋଆ ଏକ ଉଜ୍ଜଳ ସଭ୍ୟତା ବୋଲି ଉପରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ପ୍ରସିଦ୍ଧ କାର୍ଟୁନିଷ୍ଟ ମାରିଓ ମିରାଣ୍ଡାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକ ଟିକଟ ଏବଂ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ ଉପରାଷ୍ଟ୍ରପତି କରିଛନ୍ତି। ଏହି ଅବସରରେ ଗୋଆର ସିଏସ୍ଆର୍ ଜାତୀୟ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନ ଗସ୍ତରେ ଯିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆତିଥେୟତା ସହ ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍ ଓ ନିରନ୍ତର ବିକାଶର ରାଜ୍ୟ ଭାବେ ଗୋଆ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ରାଜ୍ୟର ପ୍ରଗତି ଏବଂ ପରିଚୟ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ବରପୁତ୍ରଙ୍କୁ ଆଜି ସ୍ମରଣ କରିବାର ଦିବସ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମସିହା ମେ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳକିଶୋର ଶୁକ୍ଳ କୋଲକାତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ବାଦପତ୍ର ଲୋକଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଦିବସ ପାଳନ ଅବସରରେ ହିନ୍ଦୀ ଭାଷା ପ୍ରତି ସମର୍ପିତ ସାମ୍ବାଦିକ, ଲେଖକ ଏବଂ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ସାମାଜିକ ଚେତନା ଜାଗ୍ରତ କରିବା, ଗଣତନ୍ତ୍ରକୁ ସଶକ୍ତ ଏବଂ ଲୋକଙ୍କ ଭାବନାକୁ ପ୍ରତିଫଳିତ କରିବାରେ ହିନ୍ଦୀ ସାମ୍ବାଦିକତା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ଜନସଚେତନତା, ସାମାଜିକ ପରିବର୍ତ୍ତନ ଏବଂ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ବୈଠକ ଆଜି ଅପରାହ୍ନ 4:00 ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବ। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟପାଳ ଥାୟରଚାନ୍ଦ ଗେହଲଟ ସିଦ୍ଧରମୟାଙ୍କ ଇସ୍ତଫା ପତ୍ର ଗ୍ରହଣ କରିସାରିଛନ୍ତି। ତେବେ ନୂତନ ନେତା ଚୟନ ହେବା ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଡିକେ ଶିବକୁମାର କଂଗ୍ରେସ ବିଧାୟକ ଦଳ ନେତା ହେବାର ସମ୍ଭାବନା ରହିଛି। ଦଳର 136 ଜଣ ବିଧାୟକଙ୍କୁ ବୈଠକରେ ଯୋଗ ଦେବାକୁ କୁହାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ଏବଂ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂ ସୁରଜେୱାଲା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ରାଜ୍ୟର 3,33,00,000 ଅଧିକ ଭୋଟର ସାମିଲ ହେବେ। ନକଲି, ପରଲୋକଗତ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେଇ ଏକ ସ୍ୱଚ୍ଛ ତଥା ସଠିକ୍ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ କରିବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଆଜିଠାରୁ ଘରକୁ ଘର ବୁଲି ବୁଥସ୍ତରୀୟ ଅଧିକାରୀ ତଥ୍ୟ ସଂଗ୍ରହ କରିବେ। ଏଥିପାଇଁ 45,000 ଅଧିକ ବୁଥସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥସ୍ତରୀୟ ଅଧିକାରୀଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ଏବଂ ଏ ସଂକ୍ରାନ୍ତ ଫର୍ମ ପୂରଣ କରିବାକୁ ଭାରତୀୟ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବୁଥସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ଘରେ ଅନୁପସ୍ଥିତ ଥିଲେ ଭୋଟର ନିର୍ଦ୍ଧାରିତ ମତଦାନ କେନ୍ଦ୍ରକୁ ଯାଇ ଫର୍ମ ଦାଖଲ କରିପାରିବେ। ସେଠାରେ ବୁଥସ୍ତରୀୟ ଅଧିକାରୀ ପ୍ରତ୍ୟେକ ଦିନ ଅପରାହ୍ନ 3:00-5:00 ପର୍ଯ୍ୟନ୍ତ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ 12:00-3:00 ପର୍ଯ୍ୟନ୍ତ କ୍ଷେତ୍ରୀୟ ପରିଦର୍ଶନ ନ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ବିଏଲ୍ଓଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଜୁଲାଇ ମାସ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ଉପରେ ଆପତ୍ତି ଅଭିଯୋଗ ପାଇଁ 1 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ଅବସର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ତାଙ୍କୁ ଆଜି 3 ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଜେନେରାଲ ଚୌହାନ କହିଛନ୍ତି, 3 ସେନାର ଗାର୍ଡ ଅଫ୍ ଅନର ସହ ଅବସର ଗ୍ରହଣ କରିବା ଜୀବନରେ ଏକ ବଡ଼ ସମ୍ମାନର ବିଷୟ। 4 ଦଶନ୍ଧିରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଥିବା ଜେନେରାଲ ଚୌହାନ ତାଙ୍କର କାର୍ଯ୍ୟକାଳ ଏବଂ ବିଭିନ୍ନ ଅନୁଭୂତି ନେଇ ସ୍ମୃତିଚାରଣ କରିଥିଲେ।
ବିହାରରେ ବଜ୍ରପାତ ଏବଂ ଝଡ଼ବର୍ଷା ଯୋଗୁଁ ପୃଥକ ପୃଥକ ସ୍ଥାନରେ

0: ସାତଜଣଙ୍କର ମୃତ୍ୟୁ ହୋଇଛି। ଗୟାରେ ତିନିଜଣ, ଔରଙ୍ଗାବାଦରେ ଦୁଇଜଣ, ଶରଣ ଏବଂ ଖଗାରିଆରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଚେମ୍ସଫୋର୍ଡରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ 38 ରନ୍ରେ ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 wicket ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପଶ୍ଚିମ ଉତ୍ତରପ୍ରଦେଶ, ବିହାର, ଓଡ଼ିଶା, ତାମିଲନାଡ଼ୁ, ପୁଡୁଚେରୀ, କରେକାଲ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ହରିୟାଣା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ବିଦର୍ଭ ଏବଂ ଛତିଶଗଡ଼ର କେତେକ ଅଞ୍ଚଳରେ କୁଆପଥର ବର୍ଷା ସହିତ ଝଡ଼ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ 5-ଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ। ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I'm Shagun Chopra with the Midday News. The headlines. Indian Army prepared for Operation Sindhu 2.0 if the situation warrants, says Chief of Army Staff General Upendra Dwivedi. Myanmar President U Min Aung Hlaing begins his five-day India visit with prayers at Mahabodhi Temple in Bodh Gaya, Bihar. Karnataka Congress Legislature Party to meet in Bangalore this afternoon to elect its new leader. At least 7 people killed in separate incidents of thunderstorms, rain and lightning across Bihar. US Defense Secretary Pete Hegseth says Washington is prepared to resume military action against Iran if efforts to reach a deal fail. And in women's cricket, India to take on hosts England in second T20 international three-match series in Bristol today. And now the news in detail. Chief of Army Staff General Upendra Dwivedi today said that the Indian Armed Forces remain on high operational alert and are prepared for Operation Sindhu 2.0 if the situation warrants further military action. Addressing the passing out parade of the 150th course at the National Defence Academy in Kharakwasla, Pune, General Dwivedi said that Operation Sindoor demonstrated India's ability to respond to provocation with precision and resolve, setting a benchmark for the country's response to emerging security challenges. General Dwivedi said Operation Sindoor reflected the nation's resolve and underscored the importance of synergy among the armed forces.
2: As far as Operation Sindoor is concerned, firstly, it is still continuing. There is temporary cessation of hostilities. So the Indian Army or all the three services are preparing well for Operation Sindoor 2.0 if it takes place. Presently, we are looking at enhancing our synergy within the three services. We are looking at equipping ourselves for the next warfare. As I have told you, the next warfare will not be limited to the land, maritime and air alone. The new entries, that is the space, cyber and cognitive warfare, will play a very important role.
1: President of Myanmar U Min Aung Hlaing arrived today at Gaya in Bihar on a five-day visit to India. He visited the world-renowned Mahabodhi Temple in Bodh Gaya and offered prayers at the sacred Buddhist site. He also meditated under the revered Bodhi tree where Lord Buddha is believed to have attained enlightenment. During his visit, the Myanmar president paid obeisance at the historic Sujata Temple in Bakura.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାରର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ।

0: ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି ଦୁଇଟି ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ ସୂଚନା ଦେଇଛନ୍ତି। ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ପାଇଁ ରାଜନୈତିକ ଦଳଙ୍କ ସହଭାଗିତାରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା 28 ପର୍ଯ୍ୟନ୍ତ ଚାଲିବ। ମାଲକାନଗିରି ଜିଲ୍ଲାରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିମନ୍ତେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ 549 ଜଣ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ଯାଞ୍ଚ କରିବେ। ଆସନ୍ତା ଜୁନ୍ 28 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ମତଦାତାମାନେ ଆସନ୍ତା ଜୁଲାଇ 5 ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ପତ୍ର ଦାଖଲ କରିପାରିବେ। ସେପ୍ଟେମ୍ବର 2 ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାର 13 ବିଧାନସଭା କ୍ଷେତ୍ରରେ ଏସ୍ଆଇଆର୍ କାର୍ଯ୍ୟରେ 3,124 ଜଣ ବୁଥସ୍ତରୀୟ ଅଧିକାରୀ ଓ 311 ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍ଆଇଆର୍ ପାଇଁ ପୂର୍ବରୁ ବିଏଲ୍ଓ ଓ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
1: ଇଣ୍ଡିଆ ତରଫ ଏସ୍ଆଇଆର୍ ନୋଟିଫାଇ ହୋଇଛି, ଆଜିଠୁ ଗଞ୍ଜାମ ଜିଲ୍ଲାର ଡିଟି ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି। ଆମର ବିଏଲ୍ଓ ମାନେ ତାଙ୍କ ଅଞ୍ଚଳରେ ଥିବା ସବୁ ଭୋଟରମାନଙ୍କ ପାଖକୁ ଘର ଘର ବୁଲିକି ଏନୁମେରେସନ ଫର୍ମ ଗୁଡ଼ାକ ବାଣ୍ଟିବେ। ଏ ଏସ୍ଆଇଆର୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଏ ଜଣେ ଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରୁ ବାଦ ନ ହୁଅନ୍ତୁ। ଜିଲ୍ଲାବାସୀ ସମସ୍ତଙ୍କୁ ଅନୁରୋଧ କରିବି ଏ ପ୍ରସେସ୍ରେ ଆମ ବିଏଲ୍ଓ ମାନେ ଏବଂ ଆମର ଏଆର୍ଓ ମାନେ ଯେତେବେଳେ ଆପଣଙ୍କ ପାଖକୁ ଯିବେ ତାଙ୍କୁ ସହଯୋଗ କରନ୍ତୁ। ଯଦି କୌଣସି ତଥ୍ୟ ବା ବିବରଣୀ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କର ନିକଟସ୍ଥ ବିଏଲ୍ଓଙ୍କୁ ମଧ୍ୟ ଆପଣ ଯୋଗାଯୋଗ କରିବେ।
0: ରାଜ୍ୟରେ ବିଜେପି ସରକାରକୁ ଆସନ୍ତା 12 2 ପୂରଣ ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 2 7 ପର୍ଯ୍ୟନ୍ତ ପ୍ରତ୍ୟେକ ବିଭାଗର ସମୀକ୍ଷା କରିବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା, ଯୋଜନା ପ୍ରଣୟନ ଏବଂ କାର୍ଯ୍ୟକାରିତାର ପ୍ରଦର୍ଶନ ସମୀକ୍ଷା କରିବେ। ପ୍ରଥମ ଦିନ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବିଭାଗର ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ଆସୁଥିବା ବେଳେ ଅନେକ କ୍ଷେତ୍ରରେ ସଫଳତା ମିଳିଛି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜି ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ପରେ ସାମରିକ ସେବାରୁ ଅବସର ଗ୍ରହଣ କରିଛନ୍ତି। ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜେନେରାଲ ଚୌହାନ କହିଥିଲେ ଯେ ତିନି ସେନାର ଗାର୍ଡ ଅଫ୍ ଅନର ସହିତ ଅବସର ଗ୍ରହଣ କରିବା ତାଙ୍କ ପାଇଁ ବଡ଼ ସମ୍ମାନର ବିଷୟ। 4 ଅଧିକ ସମୟର ସାମରିକ ସେବା ପରେ ଜେନେରାଲ ଚୌହାନ ତାଙ୍କ କାର୍ଯ୍ୟକାଳକୁ ସନ୍ତୋଷଜନକ ବୋଲି କହିଛନ୍ତି। 1981 ଭାରତୀୟ ସେନାରେ ଯୋଗ ଦେଇଥିବା ଜେନେରାଲ ଚୌହାନ 40 ଅଧିକ ସମୟ ଧରି ଦେଶସେବା କରିଥିଲେ ଏବଂ ତାଙ୍କ ପ୍ରଶଂସନୀୟ ସାମରିକ କ୍ୟାରିୟର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ। ଜେନେରାଲ ଚୌହାନଙ୍କୁ ପରମ ବିଶେଷ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ, ଅତି ବିଶେଷ ସେବା ପଦକ, ସେନା ପଦକ ଏବଂ ବିଶେଷ ସେବା ପଦକ ପ୍ରଦାନ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ଜେନେରାଲ ଚୌହାନଙ୍କ ସ୍ଥାନରେ ପ୍ରତିରକ୍ଷା ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଓ ସଂସ୍ଥାଗତ ସଂସ୍କାର ଆଣିବା ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଉପରେ ଆଲୋଚନା କରାଯିବ। ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟାନ୍ୱୟନ, ଗବେଷଣା, ନୂତନତ୍ୱକୁ ପ୍ରୋତ୍ସାହନ, ଡିଜିଟାଲ ଶିକ୍ଷା ପ୍ରଣାଳୀ ଏବଂ କୌଶଳଭିତ୍ତିକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ଉଚ୍ଚଶିକ୍ଷାରେ ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେଇ ମଧ୍ୟ ମତ ବିନିମୟ ହେବ। ଛାତ୍ରଛାତ୍ରୀଙ୍କ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଶକ୍ତ ସମାଜ ନ୍ୟାୟ ଓ ଆସ୍ଥାର ନୂଆ ଦିଗନ୍ତ।
1: ଶିକ୍ଷିତ ନାରୀ ସଶକ୍ତ ସମାଜ ନ୍ୟାୟ ଓ ଆସ୍ଥାର ନୂଆ ଦିଗନ୍ତ। ନାରୀମାନଙ୍କ ପ୍ରତି କୌଣସି ସମାଜର ବ୍ୟବହାର କେବଳ ସାଂସ୍କୃତିକ ପରମ୍ପରାର ପ୍ରତିଫଳନ ନୁହେଁ, ବରଂ ଏହା ସମାଜର ନ୍ୟାୟବୋଧ, ନୈତିକତା ଏବଂ ଗୋଟିଏ ରାଷ୍ଟ୍ରର ଉନ୍ନତିର ସମ୍ଭାବନା। ମହିଳାମାନେ କୌଣସି ଦେଶର କାହାଣୀରେ ପାର୍ଶ୍ୱ ଚରିତ୍ର ନୁହନ୍ତି, ସେମାନେ ପରିବାର, ସମ୍ପ୍ରଦାୟ ଏବଂ ରାଜ୍ୟ କଲ୍ୟାଣର କେନ୍ଦ୍ରବିନ୍ଦୁ। ତଥାପି ଆଜି ବିଶ୍ୱର କିଛି ଅଞ୍ଚଳରେ ନାରୀମାନେ ଶିକ୍ଷା, ଚାକିରି ଏବଂ ସାମାଜିକ ଜୀବନରେ ଭାଗ ନେବାର ଅଧିକାରରୁ ବଞ୍ଚିତ ହେଉଛନ୍ତି, ଯାହା ସମଗ୍ର ସମାଜକୁ ଦୁର୍ବଳ ଏବଂ ପଛୁଆ କରୁଛି। ସମ୍ପ୍ରତି ମାଲେସିଆର ପ୍ରଧାନମନ୍ତ୍ରୀ ଅନ୍ନାର ଇବ୍ରାହିମ୍, ଯିଏ ଗଣତନ୍ତ୍ର, ସାମାଜିକ ନ୍ୟାୟ ଏବଂ ମାନବାଧିକାରର ଦୃଢ଼ ସମର୍ଥକ, ଏକ ଏମିତି ମତ ପ୍ରକାଶ କରିଛନ୍ତି ଯାହା ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ସେ କହିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ ସରକାରକୁ ମାଲେସିଆ ସେତେବେଳେ ସ୍ୱୀକୃତି ଦେବ ଯେତେବେଳେ ସେଠାରେ ନ୍ୟାୟ, ସମାବେଶୀ ଶାସନ, ନାରୀଙ୍କ ଅଧିକାର, ଜାତିଗତ ଗୋଷ୍ଠୀମାନଙ୍କର ସୁରକ୍ଷା ଏବଂ ସମସ୍ତଙ୍କ ପାଇଁ ଶିକ୍ଷାର ନିଶ୍ଚିତତା ରହିବ। ଏହି ବକ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ରାଜନୈତିକ ସମ୍ପର୍କକୁ ସିଧାସଳଖ ଭାବେ ନୈତିକ ଦାୟିତ୍ୱ ସହ ଯୋଡ଼ିଥାଏ, ବିଶେଷ କରି ଇସଲାମିକ ବହୁଳ ଦେଶମାନଙ୍କ ଦ୍ୱାରା ସରକାରଗୁଡ଼ିକୁ ସ୍ୱୀକୃତି ଦେବା ପ୍ରାୟତଃ ଏକ ରାଜନୈତିକ କାର୍ଯ୍ୟ ଭାବରେ ଦେଖାଯାଏ। କିନ୍ତୁ ପ୍ରଧାନମନ୍ତ୍ରୀ ଇବ୍ରାହିମ୍ଙ୍କ ମତ ଏହା ସ୍ପଷ୍ଟ କରେ ଯେ ଏକ ସରକାର ତାଙ୍କ ଜନସଂଖ୍ୟାର ଅର୍ଦ୍ଧେକଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରି ସାରା ବିଶ୍ୱରେ ନିଜକୁ ବୈଧ ଓ ନ୍ୟାୟ ସଙ୍ଗତ ଭାବେ ପ୍ରତିଷ୍ଠା କରିପାରିବ ନାହିଁ। ଆଫଗାନ ଝିଅମାନଙ୍କ ପରିସ୍ଥିତି ଅତ୍ୟନ୍ତ ଦୟନୀୟ। 2021ରେ ତାଲିବାନ ପୁନର୍ବାର ଶାସନକୁ ଫେରିବା ପରେ ଷଷ୍ଠ ଶ୍ରେଣୀରୁ ଉପରକୁ ପଢ଼ୁଥିବା ଝିଅମାନଙ୍କୁ ମାଧ୍ୟମିକ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରୁ ବଞ୍ଚିତ କରାଯାଇଛି। ଏହି ବର୍ଷ ଲଗାତାର ପଞ୍ଚମ ଶିକ୍ଷାବର୍ଷ ଯେଉଁଠାରେ ଲକ୍ଷ ଲକ୍ଷ ଝିଅ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ନାରୀମାନଙ୍କୁ ସରକାର କାର୍ଯ୍ୟାଳୟ, ମାନବିକ ସଂଗଠନ ଏବଂ ସାମାଜିକ କ୍ଷେତ୍ରରେ କାମ କରିବାରୁ ମଧ୍ୟ ବଞ୍ଚିତ କରାଯାଉଛି। ଏଥିରୁ ଦାରିଦ୍ର୍ୟ, ବେକାରୀ ଏବଂ ବିସ୍ଥାପନାରେ ପୀଡ଼ିତ ପରିବାରମାନଙ୍କ ଅର୍ଥନୈତିକ ସମସ୍ୟା ଆହୁରି ଗଭୀର ହେଉଛି। ୟୁନିସେଫ୍ ଏବଂ ୟୁନେସ୍କୋର ତଥ୍ୟ ଅନୁଯାୟୀ 22 ଲକ୍ଷରୁ ଅଧିକ କିଶୋରୀ ଝିଅ ଔପଚାରିକ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଯଦି ଏହି ପ୍ରତିବନ୍ଧକ ଜାରି ରହେ ତେବେ 2030 ସୁଦ୍ଧା 40 ଲକ୍ଷରୁ ଅଧିକ ଝିଅ ମାଧ୍ୟମିକ କିମ୍ବା ଉଚ୍ଚଶିକ୍ଷାର ସୁଯୋଗ ହରାଇପାରନ୍ତି। ଏଗୁଡ଼ିକ କେବଳ ପରିସଂଖ୍ୟାନ ନୁହେଁ, ଏଗୁଡ଼ିକ ହଜିଯାଇଥିବା ସମ୍ଭାବନା, ଅପୂର୍ଣ୍ଣ ଆକାଂକ୍ଷା ଏବଂ ସମାଜରେ ଅର୍ଥପୂର୍ଣ୍ଣ ଅବଦାନ ଦେବା ପାଇଁ ଆବଶ୍ୟକୀୟ ଉପକରଣରୁ ବଞ୍ଚିତ ଏକ ପିଢ଼ିକୁ ପ୍ରତିନିଧିତ୍ୱ କରେ। ଯେଉଁ ସମାଜରେ ନାରୀମାନେ ଶିକ୍ଷିତ ନୁହନ୍ତି ସେଠାରେ ଶିକ୍ଷକ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ କୁଶଳ କର୍ମଚାରୀଙ୍କ ଅଭାବ ଦେଖାଯାଏ ଏବଂ ସେଥିପାଇଁ ଦାରିଦ୍ର୍ୟ ବଢ଼େ, ଶିଶୁ ବିବାହ ବୃଦ୍ଧି ପାଏ, ତାହା ସଙ୍ଗେ ସଙ୍ଗେ ଦୀର୍ଘମିଆଦୀ ଜାତୀୟ ଉନ୍ନତି ବାଧାପ୍ରାପ୍ତ ହୁଏ। ଶିକ୍ଷିତ ମାଆଙ୍କ ଯୋଗୁଁ ସନ୍ତାନମାନେ ଅଧିକ ଶିକ୍ଷିତ ହେବାର ସମ୍ଭାବନା ରଖନ୍ତି, ପରିବାର ଅଧିକ ସ୍ୱାସ୍ଥ୍ୟବାନ ହୁଏ ଏବଂ ସମାଜ ଆହୁରି ଶକ୍ତିଶାଳୀ ହୁଏ। ନାରୀଙ୍କ ପ୍ରତି ବ୍ୟବହାର ବିଷୟରେ ଇସଲାମରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଇସଲାମରେ ଜ୍ଞାନ ଅର୍ଜନ ପ୍ରତ୍ୟେକ ମୁସଲିମ୍ଙ୍କ କର୍ତ୍ତବ୍ୟ। ପୈଗମ୍ବର ହଜରତ ମହମ୍ମଦ କହିଥିଲେ, ଜ୍ଞାନ ଅର୍ଜନ ପ୍ରତ୍ୟେକ ମୁସଲିମ୍ଙ୍କ କର୍ତ୍ତବ୍ୟ। ଏହି ନିର୍ଦ୍ଦେଶରେ ଉଭୟ ପୁରୁଷ ଓ ନାରୀ ପାଇଁ ସମାନ ଭାବେ ପ୍ରଯୁଜ୍ୟ। ସେହିପରି ଝିଅମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ଇସଲାମର ମୂଳ ଶିକ୍ଷାର ବିପରୀତ। ନ୍ୟାୟ ଇସଲାମର ଆଉ ଏକ କେନ୍ଦ୍ରୀୟ ମୂଲ୍ୟବୋଧ। କୁରାନରେ କୁହାଯାଇଛି, ପ୍ରକୃତରେ ଆଲ୍ଲା ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ ଯାହାଙ୍କ ଅଧିକାର ସେମାନଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କର, ଏବଂ ଯେତେବେଳେ ତୁମ୍ଭେମାନେ ଲୋକମାନଙ୍କ ମଧ୍ୟରେ ନିଷ୍ପତ୍ତି କର, ନ୍ୟାୟ ସହିତ ନିଷ୍ପତ୍ତି କର। ନାରୀଙ୍କୁ ଶିକ୍ଷା ଏବଂ କାର୍ଯ୍ୟରୁ ବଞ୍ଚିତ କରିବା ଏକ ଅନ୍ୟାୟ, ଯାହା ସମାଜ ଏବଂ ଆତ୍ମିକ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରେ। ଇତିହାସ ମଧ୍ୟ ସାକ୍ଷୀ ଯେ ମୁସଲିମ୍ ସମାଜର ଗଠନରେ ନାରୀମାନଙ୍କ ଅବଦାନ ଅସାଧାରଣ। ହଜରତ ଖାଦିଜା ଜଣେ ସଫଳ ବ୍ୟବସାୟୀ ଥିଲେ ଏବଂ ହଜରତ ଆୟେଶା ଜଣେ ପ୍ରସିଦ୍ଧ ବିଦୁଷୀ ଥିଲେ, ଯାହାଙ୍କ ଜ୍ଞାନ ଇସଲାମୀ ନ୍ୟାୟଶାସ୍ତ୍ରକୁ ସମୃଦ୍ଧ କରିଥିଲା। ଏହି ଉଦାହରଣଗୁଡ଼ିକ ପ୍ରମାଣ କରେ ଯେ ନାରୀଙ୍କ ଶିକ୍ଷା ଓ ସାମାଜିକ ଭାଗିଦାରୀ ଇସଲାମ ସହ ପୂର୍ଣ୍ଣ ଭାବେ ସମନ୍ୱୟଶୀଳ। ନାରୀମାନଙ୍କ ପ୍ରତି ମନୋଭାବ ପରିବର୍ତ୍ତନ କେବଳ ଆଇନ କିମ୍ବା ନୀତି ଦ୍ୱାରା ସମ୍ଭବ ନୁହେଁ, ସମାଜର ଚିନ୍ତାଧାରା ଏବଂ ମନୋଭାବ ବଦଳିବା ଆବଶ୍ୟକ। ଏଥିପାଇଁ ଆତ୍ମିକ ଚିନ୍ତନ, ନୈତିକ ଆଧ୍ୟାତ୍ମିକ ବୋଧ ଏବଂ ଶିକ୍ଷା ଏକାସାଙ୍ଗରେ କାମ କରିବା ଦରକାର। ଆତ୍ମିକ ଦୃଷ୍ଟିକୋଣକୁ ନାରୀଙ୍କୁ ଆତ୍ମିକ ଦୃଷ୍ଟିକୋଣରୁ ନାରୀଙ୍କୁ ସଶକ୍ତ କରିବା ହେଉଛି ଇସଲାମର କରୁଣା, ନ୍ୟାୟ ଏବଂ ଜ୍ଞାନ ଅର୍ଜନର ମୂଲ୍ୟବୋଧକୁ ପାଳନ କରିବା। ବ୍ୟବହାରିକ ଭାବେ ଦେଖିଲେ ନାରୀମାନଙ୍କୁ ସୁଯୋଗ ଦେଲେ ସମାଜର ସ୍ୱାସ୍ଥ୍ୟ ଉନ୍ନତ ହୁଏ, ଅର୍ଥନୈତିକ ଉତ୍ପାଦନ ବଢ଼େ ଏବଂ ସାମାଜିକ ଏକତା ସୁଦୃଢ଼ ହୁଏ। ଏହି ସୁଯୋଗ ନ ଦେବା ଦ୍ୱାରା କେବଳ ନାରୀ ନୁହେଁ ସମଗ୍ର ସମାଜ କ୍ଷତିଗ୍ରସ୍ତ ହୁଏ। ସମାଜରେ ପରିବର୍ତ୍ତନ ପାଇଁ କେତେକ ବ୍ୟବହାରିକ ପଥର ଆବଶ୍ୟକତା ରହିଛି। ଶିକ୍ଷା ହେଉଛି ମୂଳ ଆଧାର। ପରିବାର, ସମାଜ ଏବଂ ଧାର୍ମିକ ନେତାମାନେ ଝିଅମାନଙ୍କ ଶିକ୍ଷା ସପକ୍ଷରେ ଦୃଢ଼ ସ୍ୱର ଉଠାଇବା ଉଚିତ। ବିଦ୍ୱାନ ଏବଂ ଧାର୍ମିକ ନେତାମାନେ ସ୍ପଷ୍ଟ ଏବଂ ସାର୍ବଜନୀନ ଭାବରେ ଏହା ନିଶ୍ଚିତ କରିବା ଉଚିତ ଯେ ଇସଲାମ ମହିଳା ଶିକ୍ଷା ଏବଂ ସାଧାରଣ ଅଂଶଗ୍ରହଣକୁ ସମର୍ଥନ କରେ। ମହିଳାମାନଙ୍କୁ ପ୍ରତିବନ୍ଧିତ କରୁଥିବା ଭୁଲ ବ୍ୟାଖ୍ୟାଗୁଡ଼ିକୁ ପ୍ରାମାଣିକ ଇସଲାମିକ ଗ୍ରନ୍ଥ ଏବଂ ଐତିହାସିକ ଉଦାହରଣ ବ୍ୟବହାର କରି ସଂଶୋଧନ କରାଯିବା ଉଚିତ। ନାରୀମାନଙ୍କୁ ନିରାପଦ ଏବଂ ଆଇନସମ୍ମତ ଭାବେ କାମ କରିବାର ସୁଯୋଗ ଦେଲେ ପରିବାର ଓ ଅର୍ଥନୀତି ଉଭୟ ଲାଭାନ୍ୱିତ ହୁଏ। ଗଣମାଧ୍ୟମ, ସାମାଜିକ ମଞ୍ଚ ଏବଂ ସମ୍ପ୍ରଦାୟ କାର୍ଯ୍ୟକ୍ରମଗୁଡ଼ିକ ଶିକ୍ଷିତ ମହିଳାଙ୍କ ଅବଦାନକୁ ଗୁରୁତ୍ୱ ଦେବା ଉଚିତ। ଆଦର୍ଶ ଏବଂ ସଫଳତାର କାହାଣୀଗୁଡ଼ିକ ଧୀରେ ଧୀରେ ଜନସାଧାରଣଙ୍କୁ ପୁନଃ ଆକୃତି ଦେଇପାରିବ। ନାରୀଙ୍କୁ ବଞ୍ଚିତ କରିବାର ନୈତିକ ଏବଂ ଆତ୍ମିକ ପରିଣାମ ଉପରେ ସମାଜକୁ ଗଭୀର ଭାବେ ଚିନ୍ତା କରିବା ଆବଶ୍ୟକ। ବିଶ୍ୱ ସମୁଦାୟ ଏବଂ ମୁସଲିମ ବହୁଳ ଦେଶମାନଙ୍କର ଏଥିରେ ବଡ଼ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଯେପରି କହିଛନ୍ତି, ନ୍ୟାୟ ଏବଂ ମାନବ ଅଧିକାରକୁ ଅଣଦେଖା କରି କୌଣସି ଦେଶ ସହ ସମ୍ପର୍କ ସ୍ଥାପନ କରାଯାଇପାରେ ନାହିଁ। ବାହ୍ୟ ଚାପ ଓ ଆଭ୍ୟନ୍ତରୀଣ ସଂସ୍କାର ମିଶିଲେ ନୀତି ଓ ମନୋଭାବରେ ପରିବର୍ତ୍ତନ ଆଣିପାରିବ। ନାରୀଙ୍କୁ ସଶକ୍ତ କରିବା କୌଣସି ବିକଳ୍ପ ନୁହେଁ, ଏହା ଏକ ଆବଶ୍ୟକତା। ଯେଉଁ ଜାତି ଏହି ସତ୍ୟକୁ ଗ୍ରହଣ କରିବ ସେମାନେ ଉନ୍ନତି କରିବେ, ଯେଉଁମାନେ ଏହାକୁ ଅବହେଳା କରିବେ ସେମାନେ ନିଜ ସମ୍ଭାବନାକୁ କେବେ ପୂରଣ କରିପାରିବେ ନାହିଁ। ଇସଲାମ ନୀତିଶାସ୍ତ୍ର ଏବଂ ସାଧାରଣ ଜ୍ଞାନରେ ମହିଳାମାନଙ୍କର ସଶକ୍ତିକରଣ ଅତ୍ୟାବଶ୍ୟକ, ଇଚ୍ଛାଧୀନ ନୁହେଁ।
0: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଟକଲେଟ୍ ଅନ୍ ଶିକ୍ଷିତ ନାରୀ, ସଶକ୍ତ ସମାଜ, ନ୍ୟାୟ ଓ ଆସ୍ଥାର ନୂଆ ଦିଗନ୍ତ। ଆକାଶବାଣୀ ରାଉକଲା, ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଏଥିରେ ଶୁଣିବା ଜଣାଣ କୃପାନିଧି ହେ ଏତିକି କୃପା ମୋତେ ଗୀତଟି। ଗୀତଟିକୁ ଗାଇଛନ୍ତି ମାନସ କୁମାର ଦତ୍ତ ଏବଂ ରଚନା କରିଛନ୍ତି ବଳରାମ ହୋତା।

0: ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା ପି ଜାରେ ମନରଣା ଗୀତଟି। ଗୀତଟିକୁ ଗାଇଛନ୍ତି ଆଶାଲତା ଷଡ଼ଙ୍ଗୀ ଏବଂ ରଚନା କରିଛନ୍ତି ବୃନ୍ଦାବନ ଜେନା।

ସୁଗନ୍ଧୁ ଏଡ଼ିଶାସ ହେଲା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ଆରତୀ। ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀମଦ୍ ଭାଗବତ। ଆଜି ଏଥିରେ ସ୍ଥାନ ପାଇଛି ଏହାର 409ତମ ଭାଗ। ପ୍ରଜୟନରେ ସୁହାସ ମହାନ୍ତି।

0: ଶ୍ରୋତାବନ୍ଧୁ, ଏଇଟି ଶେଷ ହେଲା ଶ୍ରୀମଦ୍ ଭାଗବତ। ଆଜି ଏଥିରେ ସ୍ଥାନ ପାଇଥିଲା ଏହାର 409ତମ ଭାଗ। ପ୍ରଯୋଜନରେ ଥିଲେ ସୁହାସ ମହାନ୍ତି, ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଶିଳ୍ପ ଜଗତ କାର୍ଯ୍ୟକ୍ରମ। ପ୍ରଯୋଜନରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ପୁଷ୍ପଲତା ସାହୁ। ଶୁଣିବା ଏହି ବିଜ୍ଞପ୍ତି ପରେ।
1: ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି କି ଆମ ରାଉରକେଲା ସହରର ଜଣେ ସୁନାମ ପରିଚିତ ଭଲିବଲ୍ ଖେଳାଳି ସସ୍ମିତା ଦାସ, ଯିଏକି ଏବେ ଜାତୀୟ ସ୍ତରରେ ରେଫରି ରୂପେ କାର୍ଯ୍ୟରତ, ଆଉ ଏହା ରାଉରକେଲା ସହର ପାଇଁ ଏକ ଗର୍ବ ଗୌରବର କଥା। ଆମ ରାଉରକେଲା ସହର ମଧ୍ୟ ଖେଳ ଜଗତରେ କିଛି କମ୍ ନୁହଁ।
2: ଇଣ୍ଡିଆନ୍ ଏବଂ ଚାଇନିଜ୍ ଖାଦ୍ୟର ଭରପୁର ସ୍ୱାଦର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଶ୍ରୀୟା ଫାଷ୍ଟଫୁଡ୍ ସେଣ୍ଟର, ସେକ୍ଟର 14, ମାର୍କେଟ କମ୍ପ୍ଲେକ୍ସ, ରାଉରକେଲା। ପ୍ରି ଅର୍ଡର ପାଇଁ ଡାଏଲ କରନ୍ତୁ 8144634863 ନମ୍ବରକୁ।
3: ଯଦି ଆପଣ ବି ଚାହୁଁଛନ୍ତି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ, ତେବେ ଯୋଗାଯୋଗ କରନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ସୁନାମଧନ୍ୟ ପଶ୍ଚିମ ରତ୍ନ ପାଲା ଗାୟକ ଶ୍ରୀ ଫକୀର ମୋହନ ବାଳାଙ୍କୁ। ଯୋଗାଯୋଗ ନମ୍ବର 9439286858। ଆଜ୍ଞା, ହଁ, 9439286858।
1: ଶ୍ରୋତା ବନ୍ଧୁ, ଆପଣଙ୍କ ପିଲାର ଏକ ଉତ୍ତମ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ କଣ୍ଟାକ୍ଟ କରନ୍ତୁ ସାଇକୋଲୋଜି କାଉନ୍ସିଲର, CISCE ହେଲ୍ପଲାଇନ୍ କାଉନ୍ସିଲର, ୱାର୍କସପ୍ ଟ୍ରେନର ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକ। କଣ୍ଟାକ୍ଟ ନମ୍ବରଟି ହେଲା 9438053574। ଆଜି ହିଁ କଣ୍ଟାକ୍ଟ କରନ୍ତୁ ଓ ଗଢ଼ନ୍ତୁ ଆପଣଙ୍କ ପିଲାର ଏକ ସୁନ୍ଦର ଉତ୍ତମ ଭବିଷ୍ୟତ।
4: ସଚେତନତା ଓ ସତର୍କତା ହିଁ ସୁରକ୍ଷା, ବଜ୍ରପାତ ପ୍ରତି ସାବଧାନତା। ଯଥା ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଖୋଲା ପଡ଼ିଆ ବା କ୍ଷେତରେ ରୁହନ୍ତୁ ନାହିଁ। ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକି ଜୁକି ହୋଇ ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର୍, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି, ତାହେଲେ ପଦାକୁ ବାହାରନ୍ତୁ ନାହିଁ। ସାଇକେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ। ଲୁହା ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ। ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି, ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି ରୁହନ୍ତୁ। ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରରେ ରୁହନ୍ତୁ। ସଚେତନତା ଓ ସତର୍କତା ହିଁ ସୁରକ୍ଷା।
5: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡାମ।
6: ଆଜ୍ଞା।
5: ଇଏ KYC ଅପଡେଟ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
6: କାରଣ ବ୍ୟାଙ୍କିଙ୍ଗ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ KYC ଅପଡେଟ କରିବା ଉଚିତ।
5: କିନ୍ତୁ ଇଏ ହବ କେମିତି?
6: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
5: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
6: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ KYC ଅପଡେଟ କରାଇ ପାରିବେ।
5: ବାସ
6: ବାସ,
5: ବୁଝିଗଲି।
6: ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
7: RBI କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ଶୁଣ ଶୁଣ ଶୁଣ, ଗାଁ ଭାଇ ଭଉଣୀ ମାନେ KYC ଅପଡେଟ୍ର ମେସେଜକୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
7: RBI କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
9: नमस्कार श्रोता बंधु, स्वागत करछु आपण माननकु ଆକାଶବାଣୀ ରାଉରକେଲାର ଶିଳ୍ପ ଜଗତ କାର୍ଯ୍ୟକ୍ରମକୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ।

ଶ୍ରୋତା ବନ୍ଧୁ, ଯେକୌଣସି ଦେଶର ଅଭିବୃଦ୍ଧି ଓ ବିକାଶର ଧାରାକୁ ବଦଳାଇବାର ସାମର୍ଥ୍ୟ ଶ୍ରମିକଙ୍କର ରହିଛି। ଯେକୌଣସି ଅର୍ଥନୈତିକ କାର୍ଯ୍ୟକ୍ରମରେ ଶ୍ରମଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହି ପରିପ୍ରେକ୍ଷୀରେ ଶ୍ରମିକଙ୍କ ପାଇଁ କାର୍ଯ୍ୟ କରିବାର ଶୋଭନୀୟ ପରିବେଶ ସୃଷ୍ଟି, ସେମାନଙ୍କ ସୁଖ ସମୃଦ୍ଧି ଆଦି ନିଶ୍ଚିତ କରିବା ଓ ଶ୍ରମିକ କଲ୍ୟାଣ ପ୍ରତି ଧ୍ୟାନ ଦେବା ପ୍ରତ୍ୟେକ ଦେଶର ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଭାରତୀୟ ଶ୍ରମିକ ସଂଗଠିତ ଓ ଅସଂଗଠିତ ଏହି ଦୁଇ ଭାଗରେ ବିଭାଜିତ। ସଂଗଠିତ କ୍ଷେତ୍ରରେ କାମ କରୁଥିବା ସ୍ୱଳ୍ପ ସଂଖ୍ୟକ ଶ୍ରମିକ କଠୋର ଆଇନଗତ ବ୍ୟବସ୍ଥାର ସୁରକ୍ଷାରେ ନିଜର ଅଧିକାର ଓ ପ୍ରାପ୍ୟ ହାସଲ କରିଥାନ୍ତି। ଅପରପକ୍ଷରେ ଅସଂଗଠିତ କ୍ଷେତ୍ରରେ ଥିବା ଶ୍ରମିକମାନଙ୍କୁ ବିଶେଷ ଆଇନଗତ ଅଧିକାର, ସାମାଜିକ ସୁରକ୍ଷା ଓ ନିଯୁକ୍ତି ମିଳିନଥାଏ। ଶ୍ରମର ପ୍ରତ୍ୟେକ କ୍ଷେତ୍ରରେ ସେମାନେ ସଂଗଠିତ ବା ଅଣସଂଗଠିତ ହୁଅନ୍ତୁ ନା କାହିଁକି, ଶିଳ୍ପ, କୃଷି, ନିର୍ମାଣ ଆଦି ଭ୍ରାମ୍ୟମାଣ ସବୁ ସ୍ତରର ଶ୍ରମିକମାନେ ନିଜ ନିଜ କ୍ଷେତ୍ରରେ ବିଚିତ୍ର ସମସ୍ୟା ସବୁର ସମ୍ମୁଖୀନ ହୁଅନ୍ତି। କିନ୍ତୁ ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟ ବଦଳିଛି। ବଡ଼ ବଡ଼ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ସୁରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସବୁ ପ୍ରକାର ସୁବିଧାର ବ୍ୟବସ୍ଥା କରାଯାଉଛି। ଯେପରିକି ଗୋଟିଏ ଉଦାହରଣ ନେବା, ପ୍ରାଥମିକ ଚିକିତ୍ସାର। ଶିଳ୍ପ କ୍ଷେତ୍ରରେ ହଠାତ୍ କୌଣସି ଦୁର୍ଘଟଣା ଘଟିଲେ ପ୍ରାଥମିକ ଚିକିତ୍ସା ଅତ୍ୟନ୍ତ ଜରୁରୀ। ଏହି ଦୁର୍ଘଟଣା ଜନିତ କ୍ଷତିକୁ କମାଇବା ସହିତ ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ଏହି ପ୍ରାଥମିକ ଚିକିତ୍ସା ସହାୟକ ହୋଇଥାଏ। ତେବେ ଶ୍ରୋତାବନ୍ଧୁ, ଆଜି ଆମ ଶିଳ୍ପ ଜଗତ କାର୍ଯ୍ୟକ୍ରମରେ ଆପଣଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରହିଛି ଶିଳ୍ପ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଥିବା ପ୍ରାଥମିକ ଚିକିତ୍ସାର ସୁବିଧା ସମ୍ପର୍କରେ। ଆଉ ଏ ବିଷୟରେ କିଛି କହିବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଚିକିତ୍ସାଳୟର ଅବସରପ୍ରାପ୍ତ ନର୍ସିଂ ବ୍ରଦର ଗଙ୍ଗାଧର ପୁହାଣ ସାର୍। ତେବେ ତାଙ୍କୁ ତ ଆଜି ଆମ ଶିଳ୍ପ ଜଗତ କାର୍ଯ୍ୟକ୍ରମକୁ ନିଶ୍ଚୟ ସ୍ୱାଗତ କରିବା। କିନ୍ତୁ ତା ପୂର୍ବରୁ ଆସନ୍ତୁ ନା ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

0: ଭଲ ପାଉଛି।
1: ସାର୍ ନମସ୍କାର।
2: ନମସ୍କାର।
1: ସ୍ୱାଗତ କରୁଛୁ ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲାର ଶିଳ୍ପ ଜଗତ କାର୍ଯ୍ୟକ୍ରମକୁ।
2: ବହୁତ ଧନ୍ୟବାଦ।
1: ସାର୍ ଆପଣଙ୍କର ପରିଚୟଟି ଆମ ଶ୍ରୋତାବନ୍ଧୁମାନଙ୍କୁ ଦିଅନ୍ତୁ।
2: ମୋ ନାଁ ହେଲା ଗଙ୍ଗାଧର ପୁହାଣ, ଜନ୍ମଭୂମି ବାଲେଶ୍ୱର ଯଦିଓ ହେଇଛୁ, ମୁଁ ଏବେ ଦୀର୍ଘ 40 ବର୍ଷ ହେଲା ଏଠି ରାଉରକେଲାରେ ରହୁଛି।
1: ଆଜ୍ଞା।
2: 1999 ମୁଁ ଇସ୍ପାତ କାରଖାନାରେ ଯୋଗ ଦେଲି। ତା ପୂର୍ବରୁ 1984-87 ଯାଏ ଆମ ଇସ୍ପାତ ଜେନେରାଲ ହସ୍ପିଟାଲରେ ଥିବା ନର୍ସେସ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ରେ ଟ୍ରେନିଂ ନେଇଥିଲି। ଆଉ 1999 ଜଏନ୍ କଲା ପରେ ଆମର ପ୍ରଥମେ ପୋଷ୍ଟିଂ ହୋଇଥିଲା କାଲଟା ମାଇନ୍ସରେ। ସେଠୁ 1993 ରାଉରକେଲାକୁ ଆସି ଇସ୍ପାତ କାରଖାନା ଭିତରେ ଥିବା ବୃତ୍ତିଗତ ସ୍ୱାସ୍ଥ୍ୟସେବା କେନ୍ଦ୍ର ବୋଲି ଏକ ଚିକିତ୍ସା କେନ୍ଦ୍ରରେ କାମ କଲି ଏବଂ 2016 ମୁଁ ଅବସର ନେଇ ଏବେ ବି ରାଉରକେଲାରେ ରହୁଛି।
1: ଆଜ୍ଞା। ସାର୍ ଆପଣ ଆମ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଥିବା ଚିକିତ୍ସାଳୟରେ ନର୍ସିଂ ବ୍ରଦର ଭାବରେ କାର୍ଯ୍ୟରତ ଥିଲେ, ତେବେ ଆପଣ ଆମ ଶିଳ୍ପ କ୍ଷେତ୍ରରେ କି କି ଦୁର୍ଘଟଣା ଆଉ ଘଟଣାମାନ ଘଟିଥାଏ ସେସବୁ ବିଷୟରେ ନିଶ୍ଚିତ ପରିଲକ୍ଷିତ କରିଥିବେ। ତେବେ ସାର୍ ପ୍ରଥମେ ଆପଣ ଆମ ଶ୍ରୋତାବନ୍ଧୁମାନଙ୍କୁ ଜଣାଇବେ ଯେ ଶିଳ୍ପ କ୍ଷେତ୍ରରେ କି କି ପ୍ରକାରର ଦୁର୍ଘଟଣା ସବୁ ଘଟିଥାଏ।
2: ମୁଁ ଏହି ପ୍ରସଙ୍ଗ ଆସିବା ପୂର୍ବରୁ ପ୍ରଥମେ ଏକ କବିତା ଦିଧାଡ଼ି କହିବି, ଯାହାକି ଆମ ମାଟିର ମହାନ କବି ସ୍ୱର୍ଗତ ରାଧାମୋହନ ଗଣ୍ଡାଇଙ୍କର ମାଟିର ମଣିଷ କବିତାର କିଛି ଧାଡ଼ି ଆବୃତ କରୁଛି। ଯନ୍ତ୍ର ତତେ କି ମନ୍ତ୍ର ଦେଉଛି ମାଟିର ମଣିଷରେ, ମୁଗ୍ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନ ବାରେ, ମଥା ତୋଳି ସେଇ ଯନ୍ତ୍ର ସେ ସଦା ରୁଦ୍ର ଦାନବ ପରି, ଛିଡ଼ା ହୋଇଅଛି ଚାରିପାଶେ ତୋର ଲୁହାର ଫୌଜ ଧରି, ଗର୍ଜି ଉଠୁଛି ଥରେ ଥରେ ପୁଣି ଭୀମ ଭୈରବ ରେ, ନିଶ୍ୱାସ ଧୂମ ଉଚ୍ଛ୍ୱାସ ତାର ଛାଡ଼ଇ ମୌନ ନଭେ, ଦେଖିପାରୁନୁ କି ତୁରେ ଚିହ୍ନି ପାରୁନୁ ବହ୍ନି ଶିଖା ଯେ ଜଳୁଛି ତାହାର ମୂଳେ। ଏର ଅର୍ଥ ହେଲା ଆମେ ଆଜିର ମଣିଷ ଯନ୍ତ୍ରର ମାୟାରେ ଏମିତି ବାଇଆ ହେଇଛି ଯେ ସେ ଯନ୍ତ୍ର ମାନେ ଗୋଟେ ଦିନ ଚଳିବା ବି କଷ୍ଟ। ଆଉ ସେ ଯନ୍ତ୍ର ଆମକୁ ନାନାଦି ସୁଖ ସୁବିଧା ଦେଇଛି ସତ, କିନ୍ତୁ ସେ ଯେ ଆମକୁ ଅନେକ ବିପଦ ବି ଦେଇଛି ଏ କଥା ଭୁଲିଗଲେ ଚଳିବ ନାହିଁ। ଶିଳ୍ପ କ୍ଷେତ୍ର ମାନେ ହିଁ କେବଳ ଯନ୍ତ୍ର, ମେସିନ୍ର ହିଁ କାମ। ମଣିଷ ସର୍ବଦା ମେସିନ୍ ସହିତ ହିଁ ସଂଗ୍ରାମ କରୁଥାଏ, କାମ କରୁଥାଏ, ଲଢ଼ୁଥାଏ। ଶିଳ୍ପ କ୍ଷେତ୍ର ଯନ୍ତ୍ରପାତି, ରାସାୟନିକ ପଦାର୍ଥ, ଅଗ୍ନି, ବିଦ୍ୟୁତ ଓ କାର୍ଯ୍ୟ ପରିବେଶ ସହ ଜଡ଼ିତ ବିଭିନ୍ନ ଆକସ୍ମିକ ଦୁର୍ଘଟଣା ଘଟିଥାଏ, ବିଭିନ୍ନ ପ୍ରକାର ଥାଏ। ପ୍ରମୁଖ ଘଟଣାଗୁଡ଼ିକ ହେଲା ଯେ ଯନ୍ତ୍ରପାତିରେ ହାତ କିମ୍ବା ଶରୀର ଅଟିକି ଆହତ ହେବା, ଅନେକ ସମୟରେ ମେସିନ୍ ଭିତରେ ହାତ ପଶିଯାଏ, ଗୋଡ଼ ପଶିଯାଏ, ତାଦ୍ୱାରା ଆହତ ହୁଅନ୍ତି। ଉଚ୍ଚ ଉଚ୍ଚ ସ୍ଥାନରୁ ଖସି ପଡ଼ନ୍ତି, ଅନେକ ସମୟରେ ଅସାବଧାନତା ଖସି ତଳେ ପଡ଼ିବା ଦ୍ୱାରା ଗୁରୁତର ଭାବରେ ଆହତ ହୋଇଥାନ୍ତି, କେବେ କେବେ ସେଇଠି ମୃତ୍ୟୁ ମଧ୍ୟ ହୋଇଥାଏ। ବିଦ୍ୟୁତ ଆଘାତ ଲାଗିବା ଏ ତ ଅତି ସାଧାରଣ, ସବୁଠାରୁ ବିପଜ୍ଜନକ ଜିନିଷ। କେବେ କେଉଁଠି ତାରା ବିଦ୍ୟୁତ ତାର ଅତି ମୁକ୍ତ ଅବସ୍ଥାରେ ଥିବ, ତା ସଂସ୍ପର୍ଶ ଆସିଲେ ଗୁରୁତର ଦୁର୍ଘଟଣା ଘଟେ। ଅଗ୍ନିକାଣ୍ଡ କିମ୍ବା ବିସ୍ଫୋରଣ, ଅନେକ ସମୟରେ କାରଖାନା ଭିତରେ ଯେଉଁ କେମିକାଲ ଯୋଗୁଁ ଜଳନ୍ତା ନିଆଁରେ ପାଣି ପଡ଼ିବା ହେତୁ ବିସ୍ଫୋରଣ ହୋଇଥାଏ ଏବଂ ନିଆଁ ଲାଗିଯାଇଥାଏ। ଏଦ୍ୱାରା ବର୍ନ ଇଞ୍ଜୁରୀ ବହୁତ ହୁଏ, ବିସ୍ଫୋରଣ ଦ୍ୱାରା ବି ଗୁରୁତର ଆହତ ହୋଇ ସମସ୍ତେ ଚିକିତ୍ସା ପାଇଁ ଆସିଥାନ୍ତି। ରାସାୟନିକ ପଦାର୍ଥରେ ବି ତାଦ୍ୱାରା ଦେହ ହାତ ଜଳିଯାଏ ଏବଂ ତାଦ୍ୱାରା ମଧ୍ୟ ବହୁତ ଅସୁସ୍ଥ ହୁଅନ୍ତି, ଗୁରୁତର ଆହତ ହୁଅନ୍ତି। ପୁଣି ଭାରି ସାମଗ୍ରୀ ପଡ଼ି ମଧ୍ୟ ଅନେକ ସମୟରେ କ୍ରେନ୍ ଉଠୁଥିବା ସମୟରେ ତା'ର ଯେଉଁ ରସି ଛିଡ଼ିଯିବା ଦ୍ୱାରା ମଣିଷ ଉପରେ ପଡ଼ିବା ଦ୍ୱାରା ସେଇଠି ମଧ୍ୟ କେତେ କିଛି ଲୋକ ସମ୍ପୂର୍ଣ୍ଣ ଭାବରେ ଚାପି ହୋଇ ମୃତ୍ୟୁବରଣ କରିଥାନ୍ତି। ଏହିପରି ନାନା ପ୍ରକାର ମାନେ ଦୁର୍ଘଟଣା ସବୁ ହୋଇଥାଏ।
1: ଆଜ୍ଞା। ସାର୍ ବର୍ତ୍ତମାନ ତ ଆମର ବିଜ୍ଞାନ ସବୁ କ୍ଷେତ୍ରରେ ଉନ୍ନତି କଲାଣି, ଏମିତି ବି ଶିଳ୍ପ କ୍ଷେତ୍ରରେ। ଆମ ଶ୍ରମିକ ଭାଇମାନଙ୍କ ପାଇଁ କାରଖାନାରେ ମଧ୍ୟ ଅନେକ ସୁରକ୍ଷାର ବ୍ୟବସ୍ଥା ରହିଛି, ତାହା ସତ୍ତ୍ୱେ ମଧ୍ୟ ଏମିତି ଦୁର୍ଘଟଣାମାନ ଘଟୁଛି, ତେବେ ଏହି ଦୁର୍ଘଟଣାଗୁଡ଼ିକ କାହିଁକି ଓ କିପରି ଘଟେ ସେ ବିଷୟରେ ଟିକେ ଆମ ଶ୍ରୋତାମାନଙ୍କୁ ଜଣାନ୍ତୁ।
2: ଶିଳ୍ପ କ୍ଷେତ୍ରରେ ଆକସ୍ମିକ ଦୁର୍ଘଟଣା ମୁଖ୍ୟତଃ ଅସାବଧାନତା, ସୁରକ୍ଷା ନିୟମର ଅବହେଳା ଏବଂ ଅନୁପଯୁକ୍ତ କାର୍ଯ୍ୟ ପରିବେଶ କାରଣରୁ ଘଟିଥାଏ। ଏହାର କିଛି ପ୍ରମୁଖ କାରଣ ହେଲା, ମାନେ ଗୋଟେ କିଛି ବର୍ଷ ତଳେ ଆମର ସେକ୍ଟର 6 ଥିବା ଇସ୍ପାତ କାରଖାନା ଗୋଟେ ବସ୍ ଗ୍ୟାରେଜ୍ ଥିଲା, ଯେଉଁଠୁ ସବୁ ବସ୍ ମାନେ କର୍ମଚାରୀମାନଙ୍କୁ ନେଇକି ଯାଏ କାରଖାନାକୁ ଏବଂ କାରଖାନାରୁ କର୍ମଚାରୀମାନଙ୍କୁ ଛାଡ଼ିଥାଏ। ସେ ଗ୍ୟାରେଜ୍ ସାମ୍ନାରେ ବହୁ ବର୍ଷ ତଳେ ଗୋଟେ ବୋର୍ଡଟେ ମରା ହୋଇଥିଲା, ଲେଖା ହୋଇଥିଲା ଆଲର୍ଟ ଅଲୱେଜ୍ ଆଭଏଡ୍ ଆକ୍ସିଡେଣ୍ଟ, ଅର୍ଥାତ୍ ସମସ୍ତେ ସର୍ବଦା ଆମେ ସତର୍କ ରହିବା ଏବଂ ଆମେ ଦୁର୍ଘଟଣାକୁ ଏଡ଼େଇ ଯାଇପାରିବା। ଦୁର୍ଘଟଣା ପ୍ରମୁଖ କାରଣ ହେଲା ଯେ ଆମେ ଆଲର୍ଟ ନଥାନ୍ତି, ସଚେତନ ନଥାନ୍ତି। ପରିସ୍ଥିତି ପ୍ରତି ଅନୁମାନ ପ୍ରତି ଆମେ ସଚେତନ ନଥିବା ଦ୍ୱାରା ସତର୍କ ନଥିବା ଦ୍ୱାରା ଆମ ଦୁର୍ଘଟଣା ଘଟିଥାଏ। ଆମ କିଛି ବର୍ଷ ତଳେ ମୋ ଚାକିରି ଜୀବନ କାଳରେ ଥରେ ଗୋଟେ ମୋଟିଭେସନାଲ ସ୍ପିକର ଆସିଥିଲା IGHକୁ, ସେ ମାନେ ଆଟିଚ୍ୟୁଡ଼ ଉପରେ ସୁନ୍ଦର ଗୋଟେ କ୍ଲାସ୍ କରିଥିଲେ ଦୁଇ ଦିନ ଧରି। ତା ଭିତରେ ଗୋଟେ ପଦ ସେ ରଖିଥିଲେ, ନଜର ହଟି ଦୁର୍ଘଟଣା ଘଟି। ଅର୍ଥାତ୍ ଯଦି ଆମ କାମ କରୁଥିବା ସମୟରେ ସେ କାମ ଉପରୁ ଆମ ଯଦି ଦୃଷ୍ଟି ଇଆଡ଼େ ସିଆଡ଼େ ହେଇଯାଏ, ଅନ୍ୟମନସ୍କ ହେଇଯାଆନ୍ତି, ସେତେବେଳେ ଦୁର୍ଘଟଣାର ସମ୍ଭାବନା ବହୁତ ବଢ଼ିଯାଇଥାଏ। ପ୍ରମୁଖ କାରଣରୁ ଅନ୍ୟ ଗୋଟେ ହେଲା ଆମେ ସୁରକ୍ଷା ନିୟମ ମାନିବାରେ ଅବହେଳା। ଧର ହେଲମେଟ୍ ପିନ୍ଧିବା, ଗ୍ଲୋଭ୍ସ ପିନ୍ଧିବା, ମାସ୍କ ପିନ୍ଧିବା, ସେଫ୍ଟି ଜୋତା ପିନ୍ଧିବା, ସେଗୁଡ଼ାକ ଆମେ ଯଦି ବ୍ୟବହାର ନ କରିବା, ଯାହା ସେଫ୍ଟି ନିୟମ ଅଛି, ଯେଉଁ ଢଙ୍ଗରେ ସବୁ ପରାମର୍ଶ ଦିଆଯାଇଥାଏ, ଏମିତି କରିବ, ସେମିତି କରିବ, ଏମିତି କରିବନି, ସେମିତି କରିବ, ଆମ ସେଫ୍ଟି ଡିପାର୍ଟମେଣ୍ଟ, ସୁରକ୍ଷା ଡିପାର୍ଟମେଣ୍ଟ ସ୍ୱତନ୍ତ୍ର କାରଖାନାରେ ସେଥିପାଇଁ ଥାଏ, ସେମାନେ ସବୁ ସମୟ ସମୟରେ ତାଙ୍କୁ ବି ଦିଅନ୍ତି। ଆଉ ସେଇ ନିୟମକୁ ଯଦି ଆମେ ପାଳନ ନ କରିବା, ମନ ଇଚ୍ଛା କାମ କରିବା, ତେବେ ଆମେ ନିଶ୍ଚିତ ଦୁର୍ଘଟଣା ଶିକାର ହେବା। ତୃତୀୟତଃ ଯନ୍ତ୍ରପାତିର ତ୍ରୁଟି କିମ୍ବା ଠିକ୍ ରକ୍ଷଣାବେକ୍ଷଣ, ଅନେକ ସମୟରେ ଦୀର୍ଘ ବର୍ଷ ଧରି କୌଣସି ମେସିନ୍ ବ୍ୟବହାର ହେବା ଦ୍ୱାରା ତା'ର କେପାସିଟି କମିଯାଏ, ପୁରୁଣା ହୋଇଯାଏ, ଠିକ୍ ଭାବରେ କାମ କରେନି। ଆଉ ସେଇ ମେସିନ୍ର ଯେଉଁ ତ୍ରୁଟି ଯୋଗୁଁ ମେଣ୍ଟେନାନ୍ସ ଠିକ୍ ନ ହୋଇଥାଏ, ତା ବି ଦ୍ୱାରା ବି ଆମର ଦୁର୍ଘଟଣା ଘଟିପାରେ। ଆଉ ଅନେକ ସମୟରେ ଯେଉଁ କର୍ମଚାରୀ ଅଛନ୍ତି, ସେମାନଙ୍କୁ ଯେଉଁ ଶ୍ରମିକ ଅଛନ୍ତି, ସେମାନଙ୍କୁ ଯଦି ଆମେ ଠିକ୍ ଭାବରେ ଟ୍ରେଣ୍ଡ ନ କରିବା, ପ୍ରଶିକ୍ଷଣ ନ ଦେବା ସୁରକ୍ଷା ବିଷୟରେ ବା ସେଫ୍ଟି ବିଷୟରେ, ସେମାନେ ସୁରକ୍ଷିତ ଭାବରେ କାମ କରିପାରିବେନି, ମନ ଇଚ୍ଛା କାମ କରିବେ, ବିପଦଜନକ ଅବସ୍ଥାରେ କାମ କରିବେ, ବିପଦଜନକ ଢଙ୍ଗରେ କାମ କରିବେ, ଏବଂ ତା ଫଳରେ ସେ ଦୁର୍ଘଟଣାର ଶିକାର ହେବେ। ଅଧିକ ସମୟ କାମ କରିବାରୁ କ୍ଳାନ୍ତି ଓ ମାନସିକ ଚାପ ଫଳରେ ମଧ୍ୟ ଦୁର୍ଘଟଣା ଘଟେ। ଅନେକ ସମୟରେ ଧରନ୍ତୁ ନାଇଟ୍ ସିଫ୍ଟ ଅଛି, ଆଉ ଟାୟାର୍ଡ଼ ହେଇଥିବ, ନିଦ ଲାଗୁଥିବ, ସେ ସମୟ କାମକୁ ଅନ୍ୟମନସ୍କ ହୋଇପଡ଼ିଲେ ସେ ସମୟରେ ବି ଦୁର୍ଘଟଣା ଘଟିବାର ବହୁତ ଚାନ୍ସ ଅଛି। କାର୍ଯ୍ୟସ୍ଥଳରେ ଧୂଳି, ଧୂଆଁ, ବିଷାକ୍ତ ଗ୍ୟାସ୍ କିମ୍ବା ଅସ୍ୱଚ୍ଛ ପରିବେଶ ବି ଦୁର୍ଘଟଣାର କାରଣ ହୋଇଥାଏ। ପରିବେଶ ସଫା ନ ରହିଲେ ଧୂଳି ଥିବ ଠିକ୍ ଭାବରେ କାମ କରିହେବନି, ଧୂଆଁ ଥିବ ଠିକ୍ ଭାବରେ ଦେଖି ହେବନି, ଗ୍ୟାସ୍ ଥିବ ସଫୋକେସନ୍ ଲାଗୁଥିବ, ତାଦ୍ୱାରା ବି ଠିକ୍ ଭାବରେ କାମ କରିହେବନି ଏବଂ ଦୁର୍ଘଟଣା ଆମେ ଶିକାର ହେବା। ପୁଣି ବିଦ୍ୟୁତ, ରାସାୟନିକ ପଦାର୍ଥ କିମ୍ବା ଭାରି ଯନ୍ତ୍ର ସହ ଅସାବଧାନ ବ୍ୟବହାର ଦ୍ୱାରା ଆମେ ଦୁର୍ଘଟଣାରେ ପଡ଼ିବା। ବିଜୁଳି ହେଲା ସବୁଠାରୁ ବିପଦଜନକ ଜିନିଷ, ତା ସହିତ ଯଦି ଆମେ ଅସତର୍କ ଭାବରେ କାମିବା ତାହେଲେ ଜୀବନ ଆମର ବିପଦଜନକ ହେବ। ଆଉ ପୁଣି ସେମିତି ରାସାୟନିକ କେମିକାଲ ପ୍ଲାଣ୍ଟରେ ତ ଅନେକ ବ୍ୟବହୃତ ହୁଏ, ତାକୁ ଯଦି ଆମେ ସତର୍କ ସହିତ ବ୍ୟବହାର ନ କରିବା ତେବେ ଆମେ ଅନେକ ସମୟରେ ସ୍କିନ୍ ଡିଜିଜ୍ ହେଉ ବା ଆଖି ଯଦି ପଡ଼ିଯିବ ଅନ୍ଧ ହୋଇଯିବାର ସମ୍ଭାବନା ରହିଛି, ହାତ ଗୋଡ଼ ଜଳିଯିବାର ସମ୍ଭାବନା ରହିଛି। ଆଉ ଯେତେ ଓଜନଦାର ବଡ଼ ବଡ଼ ମେସିନ୍ ଇସ୍ପାତ କାରଖାନା ଗୋଟେ ବଡ଼ ଯେହେତୁ ଶିଳ୍ପ, ତା'ଦ୍ୱାରା ବହୁତ ବଡ଼ ଭାରିଯାନ ସବୁ ବ୍ୟବହୃତ ହୁଏ, ସେଗୁଡ଼ାକର ଆମେ ଯଦି ତା ସହିତ ଯଦି କାମ କଲାବେଳେ ଯଦି ସାବଧାନ ଭାବରେ କାମ ନ କରିବା, ତାଦ୍ୱାରା ମଧ୍ୟ ଆମେ କ୍ଷତିଗ୍ରସ୍ତ ମାନେ ଇଞ୍ଜୁର ହେବାର ଅନେକ ଆଶଙ୍କା ରହିଥାଏ। ଏହା ବ୍ୟତୀତ ଛୋଟ ବଡ଼ କାରଣ ମଧ୍ୟ ଦୁର୍ଘଟଣା ରୂପ ନେଇପାରେ, ତେଣୁ ସଚେତନତା ଆଉ ସୁରକ୍ଷା ହେଉଛି ଦୁର୍ଘଟଣା ରୋକିବାର ମୂଳ ଉପାୟ। ଏସବୁ ବିଷୟ ପାଇଁ ମାନେ ସର୍ବଦା ସତର୍କତା ହିଁ ଆବଶ୍ୟକ, ସେଥିପାଇଁ କୁହାଯାଇଛି ସେଫ୍ଟି ଫାର୍ଷ୍ଟ।
1: ଆଜ୍ଞା, ଠିକ୍ କଥା କହିଲେ ସାର୍। ତେବେ ମୁଖ୍ୟ କଥା ହେଲା ଆମେ ଉପଯୁକ୍ତ ପ୍ରଶିକ୍ଷଣ ନେଇ ଏବଂ ଆମ ପାଇଁ ଯେଉଁ କର୍ମକ୍ଷେତ୍ରରେ ଥିବା ସେଫ୍ଟି ସାମଗ୍ରୀ ଗୁଡ଼ିକ ବ୍ୟବହାର କରିବା, ଆଉ ସବୁବେଳେ ସତର୍କତା ଏବଂ ସଚେତନତା ଅବଲମ୍ବନ କରିବା ଉଚିତ। ତେବେ ସାର୍, ଶିଳ୍ପ କ୍ଷେତ୍ରରେ ଆକସ୍ମିକ ଦୁର୍ଘଟଣା ଘଟିଲେ ଶ୍ରମିକମାନଙ୍କ ପାଇଁ କ'ଣ ପ୍ରାଥମିକ ଚିକିତ୍ସାର ସୁବିଧା ରହିଛି?
2: ଶିଳ୍ପ କ୍ଷେତ୍ର ପାଇଁ ଆମର ମୁଁ ଯେଉଁ ସ୍ଥାନରେ କାମ କରୁଥିଲି ତାର ପ୍ରଥମ ନାଁ ଥିଲା ଫାଷ୍ଟ ଏଡ୍, ପ୍ରାଥମିକ ଚିକିତ୍ସା। କାରଣ ପ୍ଲାଣ୍ଟ ଭିତରେ ହିଁ ସେଇଟା ରହିଛି, କାରଣ କାରଖାନା କର୍ମଚାରୀମାନଙ୍କୁ ତୁରନ୍ତ ଚିକିତ୍ସା ଦେବା ପାଇଁ ରହିଛି ସେଠି। ଆଉ ସମୟ ଉପଯୋଗୀ ପ୍ରାଥମିକ ଚିକିତ୍ସା ଅନେକ ସମୟରେ ଜୀବନ ରକ୍ଷା କରିପାରେ, କାରଣ ତା ଯଦି ନ ହେବ, କାରଣ ସେଠି କାରଖାନା ଠାରୁ ଆମର ଯେଉଁ ମୁଖ୍ୟ ହସ୍ପିଟାଲ ଇସ୍ପାତ ଜେନେରାଲ ହସ୍ପିଟାଲ ରହିଛି, ସେ ତ ବହୁତ 3-4 କିଲୋମିଟର ଦୂର ରହିଛି। ସେଇ 3-4 କିଲୋମିଟର ଆସିବା ପାଇଁ ଯେଉଁ 10-15 ମିନିଟ୍ ସମୟ ଲାଗିବ ଆମ୍ବୁଲାନ୍ସରେ, ସେଇଟା ମଣିଷ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ସେଠୁ ପ୍ରାଥମିକ ଚିକିତ୍ସା ଦିଆ ନଯାଏ, ତେବେ ମୁଖ୍ୟ ହସ୍ପିଟାଲ ପହଞ୍ଚିଲା ବେଳକୁ ସେ ହୁଏତ ବଞ୍ଚିଥାଇ ନପାରେ। ତେଣୁ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ବହୁତ ରହିଛି। ଯେମିତି ସେଠି ଡାକ୍ତର ଥାନ୍ତି, ପ୍ରଥମେ ଆମ ନର୍ସିଂ ଷ୍ଟାଫ୍ ଥାନ୍ତି, ଡ୍ରେସର ଥାନ୍ତି, ଆଉ ଯେଉଁ ୱାର୍ଡ଼ ବଏ ସବୁ ଥାନ୍ତି, ଏମାନେ ତୁରନ୍ତ ପେସେଣ୍ଟ ଆସିଲା ମାତ୍ରେ ତା'ର ସାଙ୍ଗେ ସାଙ୍ଗେ ତାକୁ ରିସିଭ୍ କରିବା, ତାକୁ ଚିକିତ୍ସା ଦେବା, ଆଉ ସେ ପାଇଁ ସଦା ଆଲର୍ଟ ଥାନ୍ତି। ଆମର ସେଠି ଆମେ ଯୋଉ ସିଟ୍ରେ ବସିଥାଉ ସେଠି ଗୋଟେ ଫୋନ୍ ନମ୍ବରଟା ଥାଏ, ସେଇଟା 24 hours ଆଲର୍ଟ, ଯେଉଁ ମୁହୂର୍ତ୍ତ ପରେ ଆସିଛି ସେ ସେଠି ଜଣେ ସବୁବେଳେ ଷ୍ଟାଫ୍ ବସିଥାନ୍ତି, ଯେକୌଣସି ସମୟରେ କଲ୍ ଆସିବା ମାତ୍ରେ ଆମେ ତାକୁ ରିସିଭ୍ କରୁ ବିନା, କାରଣ ଗୋଟେ ମିନିଟ୍ ଡେରି ହେଲେ ହୁଏତ ପେସେଣ୍ଟର ଜୀବନ ଚାଲିଯାଇପାରେ। ସେ ଗୋଟେ ଫୋନ୍ ରିସିଭ୍ କରିବାଟା ଆମ କାମ ଭିତରେ ଡ୍ୟୁଟି ଭିତରେ ସେ ଗୋଟେ ମୁଖ୍ୟ କାର୍ଯ୍ୟ ଥିଲା। ସ୍ୱାସ୍ଥ୍ୟକର୍ମୀ ତ ଆମେ ସବୁବେଳେ ଥାଆନ୍ତି, ଟ୍ରେନ୍ ନର୍ସେସ୍ ଯେଉଁମାନେ, ଆଉ ଯେହେତୁ କାରଖାନା ଭିତରେ ନିୟମ ଥିଲା ଯେ ସୂର୍ଯ୍ୟାସ୍ତ ପରେ ମହିଳାମାନେ ପ୍ଲାଣ୍ଟ ଭିତରେ କାମ କରିପାରିବେ ନୁହେଁ, ସେଥିପାଇଁ ଆମ ନର୍ସିଂ ବ୍ରଦରମାନଙ୍କୁ ହିଁ ସେଇ କେନ୍ଦ୍ର ପାଇଁ ନିଆ ହୋଇଥିଲା ଏବଂ ସେଇଠି ଆମେ ସିଫ୍ଟ ୱାଇଜ୍ ପ୍ରତି ସିଫ୍ଟରେ ଆମେ ସବୁ କାମ କରୁଥିଲୁ। ଆଉ ତା'ପରେ ସ୍ୱାସ୍ଥ୍ୟକର୍ମୀ ତ ଉପଲବ୍ଧ ରହିବା ନିହାତି ଦରକାର, ଆଉ ପୁଣି ଆହତ ସ୍ଥାନରେ ରକ୍ତପାତ ବନ୍ଦ କରିବା, ବ୍ୟାଣ୍ଡେଜ୍ ଓ ଆବଶ୍ୟକ ଔଷଧ ବ୍ୟବସ୍ଥା, ଆଉ ମୁଖ୍ୟତଃ ଏଠି ସବୁ ଇଞ୍ଜୁରୀ କଟ୍ ଇଞ୍ଜୁରୀ ଇତ୍ୟାଦି ଆସେ ଯେଉଁଥିରେ ବ୍ଲିଡ଼ିଂ ହେଉଥିବ ତାକୁ ଇମିଡ଼ିଏଟ୍ ଯେମିତି ରକ୍ତସ୍ରାବ ବନ୍ଦ କରିବା ସେଇଟା ଗୋଟେ ପ୍ରଥମ ପ୍ରଧାନ ଦରକାର, ତାଦ୍ୱାରା ଜୀବନ ରକ୍ଷା ହୋଇପାରେ। ତା ପାଇଁ ଆବଶ୍ୟକ ସାମଗ୍ରୀ ବ୍ୟାଣ୍ଡେଜ୍ ଔଷଧ ଏସବୁ ଉପଲବ୍ଧ ରହିବା ଆବଶ୍ୟକ, ଆଉ ସେଗୁଡ଼ାକ ରଖାଯାଇଥାଏ। ତା'ପରେ ପୋଡ଼ା ଯେଉଁ ବର୍ନ କେସ୍ ଆସିଲେ, କଟ୍ ଇଞ୍ଜୁରୀ ଆସିଲେ, କିମ୍ବା ଯେଉଁ ଆମର ବ୍ଲଣ୍ଟ ଇଞ୍ଜୁରୀ ଯେଉଁଟା ମାଡ଼ ବାଜିଥିବ ତାକୁ ଆସିଲେ ତା'ର ପ୍ରାଥମିକ ସେବା ପାଇଁ ଆମ ବ୍ୟବସ୍ଥା ରଖାଯାଇଥାଏ। ୟା ପରେ ଆମ ପ୍ରାଥମିକ ଚିକିତ୍ସା ଦେଲା ପରେ ଯେଉଁଗୁଡ଼ିକ ଅତି ଗୁରୁତର ଥାଆନ୍ତି ସେମାନଙ୍କୁ ସେଠି ତ ଚିକିତ୍ସା ସଫିସିଏଣ୍ଟ ସୁବିଧା ନଥାଏ, ସେଥିପାଇଁ ତୁରନ୍ତ ଆମ୍ବୁଲାନ୍ସ ସବୁବେଳେ ରେଡ଼ି ହୋଇକି, ଦୁଇଟି ଆମ୍ବୁଲାନ୍ସ ଥାଏ, ଦୁଇ ଜଣ ଡ୍ରାଇଭର ଥାଆନ୍ତି। କାରଣ ଅନେକ ସମୟରେ ଗୋଟେ ପେସେଣ୍ଟ ନେଇକି ଧର ମୁଖ୍ୟ ହସ୍ପିଟାଲ ଯାଇଥିବ, ବାକି ସେହି ସମୟରେ ଆଉ ଗୋଟେ ଗୁରୁତର ପେସେଣ୍ଟରେ ପ୍ଲାଣ୍ଟରେ ଆହତ ହେଲା, ତାକୁ ପୁଣି କେମିତି ଆଣିବ, ସେଥିପାଇଁ ଡବଲ ଆମ୍ବୁଲାନ୍ସ ଆଉ ଡବଲ ଡ୍ରାଇଭର ସବୁବେଳେ ଉପଲବ୍ଧ ଥାଆନ୍ତି। ତେଣୁ ଯେକୌଣସି ଗୁରୁତର ପେସେଣ୍ଟ ଆସିଲା ପରେ ସାଙ୍ଗେ ସାଙ୍ଗେ ତାଙ୍କୁ ଅକ୍ସିଜେନ୍ ବା ସାଲାଇନ୍ ଇଞ୍ଜେକ୍ସନ୍ ଯାହା କିଛି ଆବଶ୍ୟକ ଅନୁଯାୟୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ଦିଆଯାଏ, ସାଙ୍ଗେ ସାଙ୍ଗେ ତାକୁ ହସ୍ପିଟାଲକୁ ପଠାଇ ଦିଆଯାଏ। ଇଭିନ୍ କି ଦୁଇଟି ହସ୍ପିଟାଲ ମାନେ ଆମ୍ବୁଲାନ୍ସ ପରେ ମଧ୍ୟ ଆଉ ଗୋଟେ ମଧ୍ୟ ସ୍ଥାୟୀ ସବୁବେଳେ ଷ୍ଟାଣ୍ଡ ଥାଏ, ଆମର ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟରେ ବି ଆମ୍ବୁଲାନ୍ସ ଆହୁରି ମଧ୍ୟ ପ୍ରସ୍ତୁତ ଥାନ୍ତି, ଦୁଇଟି ଆମ୍ବୁଲାନ୍ସ ଧରଣର ଆଇଜିଏଚ୍ ପଳାଇ ଆସିଛନ୍ତି। ତା'ପରେ ଯଦି ତୃତୀୟ କେସ୍ଟା ଯଦି ହେଲା କିଛି ଅସମ୍ଭବ ହେବା, ତେଣୁ ସେ ଆମ୍ବୁଲାନ୍ସକୁ ମଧ୍ୟ ପ୍ରସ୍ତୁତ କରି ରଖାଇଥାଏ ଏବଂ ସାଙ୍ଗେ ସାଙ୍ଗେ ସେ ଆସିଲେ ମଧ୍ୟ ତାଙ୍କ ଆମ୍ବୁଲାନ୍ସ ମଧ୍ୟ ସବୁ ପ୍ରସ୍ତୁତ ରଖିଥାନ୍ତି। ତା'ପରେ ନିକଟସ୍ଥ ହସ୍ପିଟାଲ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଶୀଘ୍ର ପଠାଇବା ଥାଏ, ଏଥିରୁ ଯେହେତୁ ଆମର ସବୁବେଳେ ଆମ୍ବୁଲାନ୍ସ ପ୍ରସ୍ତୁତ ଥାଏ ଏବଂ ଆମ ଷ୍ଟାଫ୍ମାନେ ସବୁବେଳେ ଆଲର୍ଟ ଥାଆନ୍ତି ଏବଂ ଆମ୍ବୁଲାନ୍ସ ସାଙ୍ଗେ ସାଙ୍ଗେ ମାନେ ଗୁରୁତର ଆହତମାନଙ୍କୁ ସାଙ୍ଗେ ସାଙ୍ଗେ ଆମେ ମୁଖ୍ୟ ହସ୍ପିଟାଲକୁ ପଠାଇ ଦେଇଥାଉ। ସବୁବେଳେ ଆମର ତ ଆଗରୁ ତ ସିଲିଣ୍ଡର ବ୍ୟବସ୍ଥା ଥିଲା, ଆଜିକାଲି ତ ପାଇପ୍ ଆହୁରି ଅଧିକ ସୁବିଧା ହୋଇଗଲାଣି, ଇମିଡ଼ିଏଟ୍ ଅକ୍ସିଜେନ୍ ଆଉ ଜରୁରୀ ଇଞ୍ଜେକ୍ସନ୍ ଆଇଜି ଫ୍ଲୁଇଡ୍ ଏଗୁଡ଼ା ସବୁ ତୁରନ୍ତ ଦେଇକି ସାଙ୍ଗେ ସାଙ୍ଗେ ଆଇଜିସି ଆମ୍ବୁଲାନ୍ସ ଭିତରେ ପଠାଇ ଦିଆଯାଏ। କେବଳ ଚିକିତ୍ସା ଆଉ ସୁବିଧା ରଖିଲେ ହେବ ନାହିଁ, ଶ୍ରମିକମାନଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ସଚେତନ ପ୍ରଶିକ୍ଷିତ କରିବା ମଧ୍ୟ ଆବଶ୍ୟକ। ଧରନ୍ତୁ ପ୍ଲାଣ୍ଟ ଭିତରେ ଗୋଟେ ଜାଗାରେ ଆକ୍ସିଡେଣ୍ଟ ହୋଇଗଲା, ଜଣଙ୍କର ବ୍ଲିଡ଼ିଂ ହେଉଛି, ସେମାନଙ୍କୁ ଯଦି ଆମେ ଟିକେ ଫାଷ୍ଟ ଏଡ୍ ଟ୍ରେନିଂ ଦେଇଥିବା କ'ଣ ହେବ ନା, ସେମାନେ ଇମିଡ଼ିଏଟ୍ ସବୁ ତାକୁ କେମିତି ବ୍ଲିଡ଼ିଂ ନ ହେବ, ପାଖରେ ଥିବା ଯେକୌଣସି କପଡ଼ା ହେଉ, ରୁମାଲ ହେଉ, ଗାମୁଛା ହେଉ, ଯେକୌଣସି କପଡ଼ା ଯଦି ବାନ୍ଧିଦେବେ କଟିଥିବା ସ୍ଥାନରୁ ଯଦି ରକ୍ତସ୍ରାବ ତ ବନ୍ଦ ହୋଇଯିବ ସେ ପ୍ଲାଣ୍ଟ ଭିତରୁ, ପ୍ଲାଣ୍ଟ ତ ଦୀର୍ଘ ମାନେ 16-17 kilometers ପରିସର ଭିତରେ ଏରିଆ, ସେଠୁ ଆସୁ ଆସୁ ଯେଉଁ ସମୟ ଭିତରେ ଯଦି ବ୍ଲିଡ଼ିଂ ତାଙ୍କୁ ସେମାନେ ଯଦି ବାନ୍ଧି ନଥିବେ ତେବେ ଚିକିତ୍ସା କେନ୍ଦ୍ରରେ ପହଞ୍ଚୁ ବି ସେ ପେସେଣ୍ଟର ସିରିୟସ୍ ହୋଇପାରେ। ତେଣୁ ସେଥିପାଇଁ ସେମାନଙ୍କୁ ମଧ୍ୟ ପ୍ରାଥମିକ ଚିକିତ୍ସା କିଛି ଦିଆଯାଇଥାଏ, ଯାହାଫଳରେ କି ସେମାନେ ମଧ୍ୟ କିଛି ଚିକିତ୍ସା ସେଠି ଦେଇକରି ନେଇ ଆଣିପାରିବେ, ଆଣିବା ଦ୍ୱାରା ତା'ଦ୍ୱାରା ଆମେ ସେ ଚିକିତ୍ସା କରିବା ସୁବିଧା ସହଜ ହେବ ଏବଂ ସେ ଲୋକର ଜୀବନର ନିଶ୍ଚୟ ରକ୍ଷା ହୋଇପାରିବ।
1: ଆଜ୍ଞା ସାର୍, ଏଇ ଆକସ୍ମିକ ଦୁର୍ଘଟଣା ସମୟରେ ଜଣେ ସ୍ୱାସ୍ଥ୍ୟକର୍ମୀ ବା ଆପଣଙ୍କର ଏଠି ଭୂମିକା କ'ଣ?
2: ଦୁର୍ଘଟଣା ସମୟରେ ସ୍ୱାସ୍ଥ୍ୟକର୍ମୀର ଡାକ୍ତରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ, ଆଉ ସେମାନେ ଯଦି ଆଲର୍ଟ ନ ରହିବେ, ସେମାନେ ଯଦି ଶ୍ରଷ୍ଠାର ସହିତ ମାନେ ଶ୍ରଦ୍ଧାର ସହିତ ଏବଂ ନିଷ୍ଠାର ସହିତ ଯଦି କାମ ନ କରିବେ ତାହେଲେ ମଣିଷର ଜୀବନ ବିପଜ୍ଜନକ ହୋଇପାରେ, ଜୀବନ ଚାଲିଯାଇପାରେ। ସେଥିପାଇଁ ଆଉ ସେ କେବଳ ଚିକିତ୍ସା ଦିଅନ୍ତିନି ବରଂ ଦୁର୍ଘଟଣା ପ୍ରତିରୋଧ ଓ ସଚେତନତା ମଧ୍ୟ ସହଯୋଗ କରନ୍ତି, କେମିତି ଦୁର୍ଘଟଣା ନ ହେବ, କେମିତି ଆପଣମାନେ କାମ ସମୟରେ ସଚେତ ରହିବେ, ବା ଛୋଟ ଛୋଟ ଦୁର୍ଘଟଣା ହେଲା ପରେ ଆପଣମାନେ ମଧ୍ୟ ମାନେ ଶ୍ରମିକମାନେ ବି କର୍ମଚାରୀମାନେ କେମିତି ପ୍ରଥମେ ତା'ର ପ୍ରତିକାର କରିବେ, ଚିକିତ୍ସା କରିବେ, ସେ ବିଷୟରେ ମଧ୍ୟ ସେମାନଙ୍କୁ

0: ପୁଣି ଯେତେ ଶୀଘ୍ର ସମ୍ଭବ ଯଦି ଅତି ଗୁରୁତର ଥାଏ ତେବେ ତୁରନ୍ତ ତାକୁ ହସ୍ପିଟାଲକୁ ପଠାଇବା ବ୍ୟବସ୍ଥା କରାଯିବ ମୁଖ୍ୟ ହସ୍ପିଟାଲକୁ।
1: ବାସ୍ତବିକ ଏ କ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ଏବଂ ଆମ କଳକାରଖାନାମାନଙ୍କରେ ଯେଉଁ ନିୟମିତ ଶ୍ରମିକମାନଙ୍କର ଚେକଅପ୍ର ବ୍ୟବସ୍ଥା ରଖାଯାଇଛି ସେଟା ଏକ ସୁନ୍ଦର ବ୍ୟବସ୍ଥା। ତେବେ ସାର୍, ଶ୍ରମିକମାନେ କାମ କରିବା ସମୟରେ କି କି ସାବଧାନତା ଅବଲମ୍ବନ କରିବା ଉଚିତ?
0: ସତର୍କ ରହିବା, ସଚେତନ ରହିବା, ସୁରକ୍ଷିତ ରହିବା, ଏ ଗୋଟେ ସ୍ଲୋଗାନ ପ୍ରିୟ ସ୍ଲୋଗାନ। ଆମେ ଯଦି ସଚେତନ ରହିବା, ସତର୍କ ରହିବା, ତେବେ ଆମେ ନିଶ୍ଚିତ ଭାବରେ ଅନେକ ଅନେକ ଦୁର୍ଘଟଣାରୁ ରକ୍ଷା କରିପାରିବା। ଆଜିର ଜୀବନ ତ ଯନ୍ତ୍ରମୟ ଜୀବନଟା ଯନ୍ତ୍ରଣାମୟ ହୋଇଯାଇଛି।
1: ଠିକ କଥା।
0: ଘରଠାରୁ ବାହାର ଯାଏ ପ୍ରତି କ୍ଷେତ୍ରରେ ଆମର ଦୁର୍ଘଟଣାର ଆଶଙ୍କା ଭରି ରହିଛି। ଆଗରୁ ଆମର ଗାଡ଼ି ଘୋଡ଼ା ନଥିଲା, ସାଧାରଣ ସାଇକେଲ ବା ଶଗଡ଼ ଯେଉଁ ବା ପାଦ ଚଲା ଯାଉଥିଲେ, ସେତେବେଳେ ଏସବୁ ଯେଉଁ ରାସ୍ତା ଦୁର୍ଘଟଣା, ଲକ୍ଷ ଲୋକ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମାନେ ଜୀବନ ଯାଉଛି କେବଳ ସଡ଼କ ଦୁର୍ଘଟଣାରେ। ଏମିତି ବି କରୋନା ସମୟରେ ଶୁଣା ହେଉଥିଲା ଯେ କରୋନାରେ ଯାହା ଜୀବନ ଯାଇନାହିଁ ଗୋଟେ ବର୍ଷରେ, ତାଠାରୁ ଅନେକ ଗୁଣ ଅଧିକ ଜୀବନ ଯାଉଛି ଆମର ରାସ୍ତା ଦୁର୍ଘଟଣାରେ। ଇଏ ତ ଗଲା ବାହାର ଜୀବନ, କାରଖାନାରେ ୟାଠାରୁ ଆହୁରି ଅଧିକ ସଚେତନତା ଆବଶ୍ୟକ। କାରଣ ସେଠି ପ୍ରତି ପଦେ ପଦେ ମେସିନ୍ ଦ୍ୱାରା କାମ କରାହେଉଛି। ସେଠି ଯଦି ଆମେ ମେସିନ୍ ସାଙ୍ଗରେ ଯେତେବେଳେ ସବୁ ଦିନ ରାତି ମାନେ 8 ଘଣ୍ଟା ଡ୍ୟୁଟି ସମୟ ଆମର ମେସିନ୍ ସହିତ ଯେତେବେଳେ କାମ, ଆଉ ବିଦ୍ୟୁତ ଗ୍ୟାସ୍ ଏସବୁ ସହିତ ଯେତେବେଳେ ଆମର କେମିକାଲ୍ସ ସହିତ ଯେତେବେଳେ କାମ କରୁଛୁ, ସେତେବେଳେ ଯଦି ଆମେ ସାବଧାନ ନ ରହିବା, ସତର୍କ ନ ରହିବା, ତେବେ ଆମେ ବିପଦର ଶିକାର ହେବା ହିଁ ହେବା।
1: ତେଣୁ
0: ନିହାତି ଅତ୍ୟଧିକ ସାବଧାନତା ଆବଶ୍ୟକ।
1: ଯନ୍ତ୍ରପାତି ଯେତିକି ଆମ ଜୀବନକୁ ସରସ ସୁନ୍ଦର କରିଛି ସେତିକି ମଧ୍ୟ ଯନ୍ତ୍ରଣାଦାୟକ।
0: ହଁ, ସୁଖ ଯୋଉଠି ଦୁଃଖ
1: ସବୁବେଳେ ମନର ଭୟ,
0: ଆଉ ସେଥିପାଇଁ କର୍ମଚାରୀମାନେ ମାନେ କେତେ ଗୁଡ଼ିକ ସାବଧାନତା ଅବଲମ୍ବନ କରିବା ଉଚିତ। ସେଗୁଡ଼ିକ ହେଲା, ପ୍ରଥମେ ହେଲା ହେଲମେଟ, ଗ୍ଲୋଭ୍ସ, ମାସ୍କ, ସେଫ୍ଟି ଜୋତା ଏବଂ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ନିୟମିତ ବ୍ୟବହାର କରିବା, ଏଇଟା ମଷ୍ଟ।
1: ସାର୍, ସମୟ ତ ସରି ଆସିଲାଣି, ତେବେ ଶେଷରେ ଏ ବିଷୟରେ ଆପଣ ଶ୍ରୋତାମାନଙ୍କୁ କ'ଣ ପରାମର୍ଶମୂଳକ ବାର୍ତ୍ତା ପ୍ରଦାନ କରିବେ?
0: ଶେଷରେ ମୁଁ ସବୁ ଶ୍ରୋତା ଏବଂ ଭାଇ ଭଉଣୀମାନଙ୍କୁ ପରାମର୍ଶ ବା ଅନୁରୋଧ କରିବି, କାରଖାନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏତିକି ଅନୁରୋଧ କରିବି ଯେ ସୁରକ୍ଷା କେବେ ବି ହେଳା କରିବା ନାହିଁ। କାରଣ ଗୋଟେ କଥା ଅଛି, ଆପଣ ଜାଣିଥିବେ, ଇଏ ଜିନ୍ଦଗି ନା ମିଳେଗା ଦ୍ୱାରା, ଜୀବନ ଯଦି ଥରେ ଚାଲିଯାଏ ସେ ଆଉ ପୁନର୍ବାର ମିଳିବନି। ପୃଥିବୀର ସବୁ ସମ୍ପତ୍ତି ବିନିମୟରେ ମଧ୍ୟ ଗୋଟିଏ ଜୀବନ ଫେରାଇ ଆଣିବା କୌଣସି ମତେ ସମ୍ଭବ ନୁହେଁ। ତେଣୁ ଆମେ ଜୀବନକୁ କେବେ ବି ବିପଦ ମୁହଁକୁ ଠେଲି ଦେବା ପାଇଁ କିଛି କାମ କରିବା ଉଚିତ ନୁହେଁ। ସଦା ସତର୍କ ରହିବା, ସୁରକ୍ଷିତ ରହିବା ଏବଂ ଦୁର୍ଘଟଣା ଘଟିଯିବା ପରେ ଅନୁତାପ କରିବା ଠାରୁ ପୂର୍ବରୁ ସଚେତନ ହେବା ଅଧିକ ହେଉଛି ଆମ ପାଇଁ ହିତକର ଓ ମଙ୍ଗଳକର। ସୁରକ୍ଷା ନିୟମ ପାଳନ କରିବା, ସୁରକ୍ଷା ସାମଗ୍ରୀ ବ୍ୟବହାର କରିବା, ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବତ ହେବା ଏବଂ ଅନ୍ୟମାନ ମଧ୍ୟ ସଚେତନ କରାଇବା। ଖାଲି ନିଜେ ସଚେତନ ହେବା ସହିତ ଆମର ପଡ଼ୋଶୀ ସହକର୍ମୀ ସମସ୍ତଙ୍କୁ ସଚେତନ କରାଇବା। ମନେ ରଖନ୍ତୁ, ଗୋଟିଏ କଥା ହେଲା, ଏକ ସୁରକ୍ଷିତ ଶ୍ରମିକ ଏକ ସୁସ୍ଥ ପରିବାର ଓ ଏକ ଶକ୍ତିଶାଳୀ ସମାଜ ଗଢ଼ିବାରେ ସହାୟକ ହୋଇଥାଏ।
1: ଆଜ୍ଞା, ଧନ୍ୟବାଦ ସାର୍। ଆଜି ଆମ କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କଲେ। ଆମେ ଆଜି ଆପଣଙ୍କଠାରୁ ଶିଳ୍ପ କ୍ଷେତ୍ରରେ କି କି ଦୁର୍ଘଟଣାମାନ ଘଟେ ଏବଂ ଏଥିପାଇଁ କି କି ପ୍ରାଥମିକ ଚିକିତ୍ସାର ସୁବିଧା ସବୁ ରହିଛି ସେ ବିଷୟରେ ଅନ୍ୟ କଥା ଜାଣିବାକୁ ପାଇଲୁ। ତେବେ ସାର୍, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଆମ ଶିଳ୍ପଜଗତ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ। ନମସ୍କାର।
0: ଆପଣମାନେ ମୋତେ ଡାକିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଶିଳ୍ପ ଜଗତ କାର୍ଯ୍ୟକ୍ରମ। ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ପୁଷ୍ପଲତା ସାହୁ। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତାବନ୍ଧୁ ବର୍ତ୍ତମାନ ଆସନ ଜାଣିନେବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ବନ୍ଦନା, 6:35 ଶୁଣିବା ଶ୍ରୀ ରାମଚରିତ ମାନସ କାର୍ଯ୍ୟକ୍ରମ, କାଲି ଏଥିରେ ସ୍ଥାନ ପାଇଛି ଏହାର 180ତମ ଭାଗ। 7:25 ଶିଶୁ ରାଇଜ୍ୟ କାର୍ଯ୍ୟକ୍ରମ, 8:30 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ସୁବୀର କୁମାର ଦାସ ଏବଂ ପ୍ରୀତିନନ୍ଦ ରାଉତରାୟଙ୍କ କଣ୍ଠରୁ କେଟି ମନ୍ଛୁଆସ ଓଡ଼ିଆ ଗୀତ, 8:45 ଶୁଣିବା ପଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। ଆସନ୍ତାକାଲି ଏଥିରେ ସ୍ଥାନ ପାଇଛି କିଷାନ ଗୀତ, କଣ୍ଠଶିଳ୍ପୀ କଳ୍ପନା ମାଝୀ ଏବଂ ସାଥୀଙ୍କ କଣ୍ଠରୁ। 9:00-5:00 ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ, ତା ମଧ୍ୟରେ ଅପରାହ୍ନ 10:00 ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନି ସଙ୍ଗୀତ ଏବଂ ଅପରାହ୍ନ 12:00 ଶୁଣିବା ନାରୀମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ନାରୀ ମହଲ। ସନ୍ଧ୍ୟା 5:00 ଶୁଣିବା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ଆରତୀ ଏବଂ 5:20 ଶ୍ରୀମଦ ଭାଗବତ, କାଲି ଏଥିରେ ସ୍ଥାନ ପାଇଛି ଏହାର 410ତମ ଭାଗ। 5:30 ଶୁଣିବା ପ୍ରଗତି ସିଟି କାର୍ଯ୍ୟକ୍ରମ, 6:10 ହିନ୍ଦୀ ଭଜନ ଗୀତ କାର୍ଯ୍ୟକ୍ରମ ଏବଂ 6:30 ଶୁଣିବା ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ କ୍ଷମାନିଧି ବାଡ଼ିଙ୍କ କଣ୍ଠରୁ କେଟି ମଞ୍ଚୁଆ ସମ୍ବଲପୁରୀ ଗୀତ। 7:30 ଶୁଣିବା କିଷାନ ଭାଇ ଭଉଣୀମାନଙ୍କର ପ୍ରିୟ କାର୍ଯ୍ୟକ୍ରମ କିଷାନ ବାଣୀ, 10:00 ଶୁଣିବା ଗୀତ ଏବଂ ଗଜଲ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ ଶ୍ରୀନିବାସ ଶଙ୍କର ମହାଦେବନଙ୍କ କଣ୍ଠରୁ କେପ୍ଟି ମଞ୍ଚୁଆ ଗଜଲ। 10:30 ଶୁଣିବା ଲୋକଗୀତ କାର୍ଯ୍ୟକ୍ରମ, କାଲି ଏଥିରେ ସ୍ଥାନ ପାଇଛି ଘନଶ୍ୟାମ ସା ଏବଂ ସାଥୀଙ୍କ କଣ୍ଠରୁ ପାଲା। ସ୍ୱତନ୍ତ୍ର ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେପ୍ଟି ସୂଚନା। ଆକାଶବାଣୀ ରାଉରକେଲା, ବର୍ତ୍ତମାନ ଆସନ ଶୁଣିବା ଦେଶଭକ୍ତିପୂର୍ଣ୍ଣ ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଏଥିରେ ଶୁଣିବା କେ ଘର କା ବାଓଗେ ଗୀତଟି, ବର୍ଡର ଚଳଚ୍ଚିତ୍ରରୁ। ଏହି ଗୀତଟି ଶୁଣିବା ସୋନୁ ନିଗମ, ରୂପ କୁମାର ରାଥୋଡ ଏବଂ ସାଥୀଙ୍କ କଣ୍ଠରୁ। ଗୀତଟିକୁ ରଚନା କରିଛନ୍ତି ଜାଭେଦ ଅଖତର।

0: ଶର୍ମିଷ୍ଠା ବାନାର୍ଜୀ ଗାଇଥିବା ସୁମର ଗୀତ ଶୁଣୁଥିଲେ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସ୍ୱାଧୀନତା ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ମହେନ୍ଦ୍ର କୁମାର ମାଝୀ ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମସିହା ମେ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ସମ୍ବାଦପତ୍ର ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ବିରୁଦ୍ଧରେ ଲୋକଙ୍କ ସ୍ୱର ଉତ୍ତୋଳନ କରିବାରେ ଏହି ସମ୍ବାଦପତ୍ର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ହିନ୍ଦୀ ସାମ୍ବାଦିକତା ଦେଶର ସାମାଜିକ ସାହିତ୍ୟିକ ଓ ରାଜନୈତିକ ଚେତନାକୁ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ହିନ୍ଦୀ ସମ୍ବାଦପତ୍ରଗୁଡ଼ିକ ଜନସାଧାରଣଙ୍କୁ ସଚେତନ, ଜାତୀୟତାବାଦୀ ଭାବନା ପ୍ରଚାର ଏବଂ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱରୋତ୍ତୋଳନ କରିବାରେ ସହାୟକ ହୋଇଥିଲା। ସେହି ସମୟରେ ସମ୍ବାଦପତ୍ର କେବଳ ସୂଚନାର ଉତ୍ସ ନୁହଁ ବରଂ ଦେଶଭକ୍ତିର ଅଗ୍ନିଶିଖା ଭାବେ ପ୍ରତୀୟମାନ ହୋଇଥିଲା। ହିନ୍ଦୀ ସାମ୍ବାଦିକତା ସମାଜ ସଂସ୍କାର କ୍ଷେତ୍ରରେ ଅନେକ ସଚେତନତା ସୃଷ୍ଟି କରିଆସିଛି। ଡିଜିଟାଲ ଯୁଗରେ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ଆସିଥିଲେ ମଧ୍ୟ ଛାପା ଗଣମାଧ୍ୟମ, ଟେଲିଭିଜନ, ୟୁଟ୍ୟୁବ୍ ଓ ନ୍ୟୁଜ୍ ପୋର୍ଟାଲ ତଥା ସାମାଜିକ ଗଣମାଧ୍ୟମରେ ହିନ୍ଦୀରେ ଖବର ପ୍ରସାରଣ ଏବେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି। ଏହି ଦିବସ ଆମକୁ ସ୍ମରଣ କରାଇଥାଏ ଯେ ସାମ୍ବାଦିକତା କେବଳ ଏକ ପେସା ନୁହେଁ ବରଂ ଦାୟିତ୍ୱବୋଧ, ସମାଜସେବା ଓ ସଂସ୍କାରର ଏକ ଶକ୍ତିଶାଳୀ ମାଧ୍ୟମ। ସତ୍ୟ ଓ ନୀତିନିଷ୍ଠ ସାମ୍ବାଦିକତା ଗଣତନ୍ତ୍ରକୁ ସଶକ୍ତ କରିଥାଏ। ଦିବସ ପାଳନ ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ହିନ୍ଦୀ ଭାଷା ପ୍ରତି ସମର୍ପିତ ସାମ୍ବାଦିକ, ଲେଖକ ଏବଂ ପ୍ରତ୍ୟେକ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ଦ୍ରୁତ ପ୍ରଯୁକ୍ତି ବିଦ୍ୟା ବିକାଶ ଯୁଗରେ ମଧ୍ୟ ହିନ୍ଦୀର ପ୍ରସାରଣ ନିରନ୍ତର ବୃଦ୍ଧି ପାଉଛି। ହିନ୍ଦୀ ସାମ୍ବାଦିକତା ସାମାଜିକ ଚେତନାକୁ ଜାଗ୍ରତ କରିବା ସହିତ ସୁଦୃଢ଼ ଗଣତନ୍ତ୍ର ଏବଂ ଲୋକଙ୍କ ଭାବନାକୁ ପ୍ରତିଫଳିତ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ହିନ୍ଦୀରେ ଖବର ପ୍ରସାରଣ, ମତାମତ ଏବଂ ବିଶ୍ଳେଷଣାତ୍ମକ ଆଲେଖ୍ୟ ବୃଦ୍ଧି ଭାଷାର ଗ୍ରହଣୀୟତା, ଶକ୍ତି ଏବଂ ବ୍ୟାପକତାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତରେ ହିନ୍ଦୀ ସାମ୍ବାଦିକତା ଚଳିତ ବର୍ଷ 200 ବର୍ଷ ପୂରଣ କରିଛି। ଏହାକୁ ସମ୍ମାନ ଜଣାଇ ଭାରତୀୟ ଗଣଯୋଗାଯୋଗ ସଂସ୍ଥାନ ପ୍ରମୁଖ ଗବେଷଣା ଭିତ୍ତିକ ପତ୍ରିକା ସଞ୍ଚାର ମାଧ୍ୟମରେ ଏକ ସ୍ୱତନ୍ତ୍ର ସ୍ମାରକୀ ପ୍ରକାଶନ କରିଛି। ଗତ 5 ତାରିଖରେ ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଗଣଯୋଗାଯୋଗ ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର କେ ନିରାଲା ପ୍ରମୁଖ ଯୋଗ ଦେଇଥିଲେ। ରାଷ୍ଟ୍ର ନିର୍ମାଣରେ ହିନ୍ଦୀ ସାମ୍ବାଦିକତାର ସମୃଦ୍ଧ ଐତିହ୍ୟ ଏବଂ ବିକଶିତ ଭୂମିକା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ସାକ୍ଷର ଏବଂ ନିରକ୍ଷରଙ୍କ ପରିଭାଷା ପଠନ ଓ ଲେଖାର ପାରମ୍ପରିକ ସୀମା ଅଧିକ ବ୍ୟାପକ ହୋଇଛି। ନିରନ୍ତର ଶିକ୍ଷା ଏବଂ ଆଧୁନିକ ଜ୍ଞାନ ପ୍ରଣାଳୀ ସହିତ ସମନ୍ୱୟ ରକ୍ଷା କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ପ୍ରଯୁକ୍ତିବିଦ୍ୟା ବିକାଶକୁ ବହୁ ବର୍ଷ ଲାଗିଥିବା ବେଳେ ଏବେ ଏହା ଖୁବ୍ କମ୍ ସମୟ ମଧ୍ୟରେ ପରିବର୍ତ୍ତିତ ହୋଇଚାଲିଛି। ବର୍ତ୍ତମାନର ସମୟକୁ ଦକ୍ଷତା ଚାଳିତ ଯୁଗ ଭାବରେ ବିବେଚନା କରାଯାଉଛି। ଦକ୍ଷ ହେବା ଏବଂ ଏହାର ଉପଯୋଗ ଜୀବନକୁ ପରିବର୍ତ୍ତନ କରିବାର ଶକ୍ତି ଯୋଗାଏ। ସାମାଜିକ ପରିବର୍ତ୍ତନ ମଧ୍ୟ ଅର୍ଥନୈତିକ ପରିବର୍ତ୍ତନର ପଥ ପ୍ରସ୍ତୁତ କରିଥାଏ। ସୂଚନା ବିପ୍ଳବର ବର୍ତ୍ତମାନର ଯୁଗରେ ବ୍ୟକ୍ତିଗତ ଏବଂ ଜାତୀୟ ଭବିଷ୍ୟତ ଗଠନ ପାଇଁ ନବସୃଜନ ଓ ପାରମ୍ପରିକ ମାର୍ଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ସୂଚନାର କ୍ଷୁଦ୍ରତମ ଅଂଶ ମଧ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚିବା ଗୁରୁତ୍ୱ ବହନ କରେ, କାରଣ ଏହାଦ୍ୱାରା ଲୋକଙ୍କ ବିଚାର ଏବଂ ଗୁରୁତ୍ୱ ବହନ କରୁଥିବା ଜାତୀୟ ପ୍ରସଙ୍ଗରେ ସହମତି ପ୍ରକାଶ ପାଇବା ସମ୍ଭବ ହୋଇପାରିବ। ତେଣୁ ଅନ୍ୟ ପ୍ରକାରେ କହିଲେ ଏ କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୀ ସାମ୍ବାଦିକତା କ୍ଷେତ୍ରକୁ ଅଧିକ ଉନ୍ନତ କରିବା ନେଇ ସରକାର ଦକ୍ଷତା ବିକାଶ, କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ଏବଂ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ସାମ୍ବାଦିକଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରସାର ଭାରତୀ ପକ୍ଷରୁ ହିନ୍ଦୀରେ ଆଞ୍ଚଳିକ ଭାଷା ଶିକ୍ଷା ଏବଂ ନିଯୁକ୍ତି ପ୍ରକାଶନଗୁଡ଼ିକୁ ଡିଜିଟାଲ ମାଧ୍ୟମରେ ନିଃଶୁଳ୍କ ପ୍ରଦାନର ବ୍ୟବସ୍ଥା କରାଯାଉଛି। ସରକାର ଭାରତୀୟ ଭାଷା ଅନୁଭାଗ ସ୍ଥାପନ କରିଛନ୍ତି, ଯାହାକି ଉଭୟ ପଟରୁ ଅନୁବାଦ ପ୍ରସ୍ତୁତିରେ ସହାୟତା ପ୍ରଦାନ କରିପାରୁଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗଣଯୋଗାଯୋଗ, ଗବେଷଣା ଏବଂ ନବସୃଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

0: ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏହି ଅଭିଯାନ କେବଳ ମନ୍ତ୍ରଣାଳୟ କିମ୍ବା ବିଭାଗ ସ୍ତରରେ ସୀମିତ ନ ରହି ରାଜ୍ୟଗୁଡ଼ିକର ଜନପ୍ରତିନିଧିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଏହି ଅଭିଯାନ ଆସନ୍ତା ସୋମବାରଠାରୁ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏହି ଅଭିଯାନରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସଂଯୋଜକର ଭୂମିକା ନିର୍ବାହ କରିବେ। ଏଥିପାଇଁ 1600 ଅଧିକ ଦଳ ଗଠନ କରାଯାଇଛି। ଅଧିକ ସାର ବ୍ୟବହାର ହେଉଥିବା 100 ଜିଲ୍ଲା ପାଇଁ ମୋଟ 500 ଦଳ ଗଠନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ହେବା ସହ 35 ଜଣ ଆହତ ହୋଇଛନ୍ତି। ଆଫଗାନ ଶରଣାର୍ଥୀଙ୍କୁ ନେଇ ପାକିସ୍ତାନରୁ ଫେରୁଥିବା ଏକ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ 10 ଜଣ ଶିଶୁ ଏବଂ 5 ଜଣ ମହିଳା ଅଛନ୍ତି। ଲାଘମନ ପ୍ରଦେଶର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମିନୁଲ୍ଲାହ ସରିଫ୍ କହିଛନ୍ତି ଡ୍ରାଇଭର ଶୋଇପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସିପିଗ୍ରାମ୍ସ ଭଏସ୍ ଚାଟବଟ୍ ସମାଧାନ ଦିଦିର ଆଜି ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କର୍ମଚାରୀ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାର ଶୁଭାରମ୍ଭ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ସିଂ ସମାଧାନ ଦିଦିକୁ ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ଦେଶର 22 ଅନୁସୂଚିତ ଭାରତୀୟ ଭାଷା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଅତିରିକ୍ତ ଆଞ୍ଚଳିକ ଓ ସ୍ଥାନୀୟ ଭାଷାକୁ ଏହି ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ପ୍ରଶାସନିକ ପ୍ଲାଟଫର୍ମଗୁଡ଼ିକରେ ଆଞ୍ଚଳିକ ଭାଷାର ଉପଯୋଗ ଏହାର ସହଜ ବ୍ୟବହାର ବ୍ୟାପକତା ଏବଂ ସମାବେଶୀ ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ଡକ୍ଟର ସିଂ କହିଛନ୍ତି। ବାର୍ଷିକ ପଞ୍ଜୀକୃତ ସାଧାରଣ ଅଭିଯୋଗ ସଂଖ୍ୟା ଇତିମଧ୍ୟରେ ପ୍ରାୟ 23-30 ଲକ୍ଷରେ ପହଞ୍ଚିଛି। ତ୍ୱରିତ ସମାଧାନ ପ୍ରକ୍ରିୟା ସମୟବର୍ଦ୍ଧକ ଅନୁପାଳନ ଏବଂ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଏହା ପ୍ରତିଫଳିତ କରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଡକ୍ଟର ସିଂ କହିଛନ୍ତି ମାଳଦ୍ୱୀପ ମରିସସ୍ ଏବଂ ଆଫ୍ରିକାର ଦେଶଗୁଡ଼ିକ ସମେତ ବହୁ ରାଷ୍ଟ୍ରର ଭାରତର ଅଭିଯୋଗ ସମାଧାନ ମଡେଲ ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପାକିସ୍ତାନର ଆଇଏସ୍ଆଇ ଏବଂ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କ ସହିତ ଜଡ଼ିତ ଅଭିଯୋଗରେ 8 ଜଣଙ୍କୁ ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସ୍କ୍ୱାଡ୍ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସ୍ପେଶାଲ କ୍ୱାଡ୍ ସିପି ଅନିଲ ଶୁକ୍ଳା କହିଛନ୍ତି ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କଠାରୁ କେତେକ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୀମାପାର ନିର୍ଦ୍ଦେଶରେ ସେମାନେ କାର୍ଯ୍ୟ କରୁଥିବା ନେଇ ଶ୍ରୀ ଶୁକ୍ଳା ସୂଚନା ଦେଇଛନ୍ତି। ଦିଲ୍ଲୀ ମହାରାଷ୍ଟ୍ର ଏବଂ ପୁଣେରୁ ସେମାନଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଭାରତ ଇଂଲଣ୍ଡ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବ୍ରିଷ୍ଟଲ୍ଠାରେ ଖେଳାଯାଉଛି। ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିବା ଆରମ୍ଭ କରିଛି। ଚେମ୍ସଫୋର୍ଡଠାରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 38 ରନ୍ରେ ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପରିଚାଳନା କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଏବଂ ବ୍ରିଷ୍ଟଲ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ନିମନ୍ତେ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଭୋଟରମାନଙ୍କ ଘରକୁ ଘର ଯାଇ ପରିଗଣନା ଫର୍ମ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏସ୍ଆଇଆର୍ ସମୟରେ ବିଏଲ୍ଓମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଭି କୀର୍ତ୍ତି ଭାସନ।
3: ଏବଂ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆସନ୍ତା ମେ 30 ତାରିଖରୁ ଆରମ୍ଭ କରି ଜୁନ 28 ତାରିଖ ପର୍ଯ୍ୟନ୍ତ ଆପଣଙ୍କର ଅଞ୍ଚଳର ଯୋଉ ବିଏଲ୍ଓ ମାନେ ଅଛନ୍ତି ପ୍ରତିଟି ଘରକୁ ଯାଇକି ଏନ୍ୟୁମରେସନ ଫର୍ମ ଗୁଡାକ ବାଣ୍ଟିବେ। ଆପଣଙ୍କ ନିକଟରେ 2 ଏନ୍ୟୁମରେସନ ଫର୍ମ ଦିଆଯିବ ଯୋଉଥିରେ ଆପଣଙ୍କର ତଥ୍ୟ ଗୁଡାକ ସେଥିରେ ଆପଣ ଫିଲ୍ଅପ୍ କରିକି ବିଏଲ୍ଓ ଙ୍କୁ ଦେବେ। ଗୋଟିଏ ଫର୍ମ ଆପଣଙ୍କ ପାଖରେ ରହିବ ଆପଣଙ୍କର ଆକ୍ନୋଲେଜମେଣ୍ଟ ହିସାବରେ ଏବଂ ଗୋଟିଏ ଫର୍ମ ବିଏଲ୍ଓ କଲେକ୍ଟ କରିକି ଆସିବେ ଏସ୍ଆଇଆର୍ ଆକ୍ଟିଭିଟିରେ ୟୁଜ୍ କରିବା ପାଇଁ।
2: ଜାତୀୟ ପଞ୍ଚାୟତ ସମ୍ମାନ 2025 ଜାତୀୟ ସ୍ତରରେ ଓଡ଼ିଶା 5 ପୁରସ୍କାର ହାସଲ କରିବା ଲାଗି ଯୋଗ୍ୟ ବିବେଚିତ ହୋଇଛି। ଗଞ୍ଜାମ ଜିଲ୍ଲାକୁ ଦେଶର ଶ୍ରେଷ୍ଠ ଦ୍ୱିତୀୟ ଜିଲ୍ଲା ପଞ୍ଚାୟତ ଭାବେ ସମ୍ମାନଜନକ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ମିଳିବାକୁ ଯାଉଥିବା ବେଳେ ଆସନ୍ତା 3 ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ପୋଟଲମପୁର ପଞ୍ଚାୟତକୁ ସୁସ୍ଥ ପଞ୍ଚାୟତ ଏବଂ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷିତ ପଞ୍ଚାୟତ ଶ୍ରେଣୀରେ ସମ୍ମାନଜନକ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2025 ପ୍ରଦାନ କରାଯିବ। ଏ ସମ୍ପର୍କରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି,
3: ଜାତୀୟ ପଞ୍ଚାୟତ ପୁରସ୍କାର 2025 ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦକୁ ବଡ ସଫଳତା ମିଳିଛି। ଗଞ୍ଜାମ ଜିଲ୍ଲା ପରିଷଦକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର, ତା ସହିତ ପୁଲସରାର ମନ୍ଦାର ଗ୍ରାମ ପଞ୍ଚାୟତକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର ସୋସିଆଲି ସେକ୍ୟୁର ପଞ୍ଚାୟତ କ୍ୟାଟେଗରିରେ, ଏବଂ ଆମର ଛତ୍ରପୁର ବ୍ଲକର ପଟଲାମପୁର ଗ୍ରାମ ପଞ୍ଚାୟତକୁ ମିଳୁଛି ସୁସ୍ଥ ପଞ୍ଚାୟତ କ୍ୟାଟେଗରିରେ ତୃତୀୟ ପୁରସ୍କାର। ଡିଷ୍ଟ୍ରିକ୍ଟ ପଞ୍ଚାୟତ ରିସର୍ଚ୍ଚ ସେଣ୍ଟର ଆମର ଯେଉଁ ଛତ୍ରପୁରରେ ଅଧୀନ ଅଛି ତାକୁ ମଧ୍ୟ ସେକେଣ୍ଡ ପ୍ରାଇଜ୍ ଓଭରଅଲ୍ କଣ୍ଟ୍ରିରେ ସ୍ପେଶାଲ କ୍ୟାଟେଗରିରେ ମିଳିବାକୁ ଯାଉଛି।
2: ଏହି ସଫଳତା ସମ୍ପର୍କରେ ମନ୍ଦାର ପଞ୍ଚାୟତର ସରପଞ୍ଚ ସୁନିତା ଜେନା କହିଛନ୍ତି,
4: ମୋ ପଞ୍ଚାୟତର ସୁବିଧା ରହିଛି, ବିଧବା ଭର୍ତ୍ତା ବୃଦ୍ଧା ଭର୍ତ୍ତା ଏବଂ ବିକଳାଙ୍ଗ ଭର୍ତ୍ତା ଲୋକମାନଙ୍କ ଦ୍ୱାରା ପହଞ୍ଚାଉଛୁ, ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଗମନାଗମନର ସୁବିଧା ରହିଛି, ଅଙ୍ଗନବାଡ଼ି କର୍ମୀ ଶିକ୍ଷାକର୍ମୀମାନଙ୍କ ଦ୍ୱାରା ଆମେ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଅଛୁ, ଗାଁରେ ଯେଉଁ ବି ଗଣ୍ଡଗୋଳ ହୁଏ ଆମେ ଗ୍ରାମସଭା ମାଧ୍ୟମରେ ସମାଧାନ କରୁଅଛୁ।
2: ଏ ସମ୍ପର୍କରେ ପୋଟଲାମପୁର ପଞ୍ଚାୟତ ସରପଞ୍ଚ ନିରଞ୍ଜନ ପ୍ରଧାନ କହିଛନ୍ତି,
5: ଆମ ପଞ୍ଚାୟତ ଲୋକମାନେ ବହୁତ ସହଯୋଗ କରିଛନ୍ତି ଆମମାନଙ୍କୁ, ଲୋକମାନେ ବହୁତ ପରିଶ୍ରମୀ, ସବୁବେଳେ ବିଲରେ ନିଜର କର୍ମକ୍ଷେତ୍ରରେ ପରିଶ୍ରମ କରନ୍ତି, ଆଉ ଯୁବଗୋଷ୍ଠୀ ଖେଳକୁଦ ଏବଂ ପ୍ରାଣାୟାମ ଯୋଗା ସବୁ କରନ୍ତି, ବୟସ୍କ ଲୋକ ସେମାନେ ମଧ୍ୟ ବହୁତ ପ୍ରାଣାୟାମ ଯୋଗା କରନ୍ତି, ଏଣୁ ଆମର ପଞ୍ଚାୟତ ପ୍ରାୟତଃ ସୁସ୍ଥ ଲୋକ ଅଛନ୍ତି।
2: ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଶୁଭାରମ୍ଭ ହୋଇଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ମିଶନ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି। ଘର ଦୋକାନ ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନରେ ପ୍ଲାଷ୍ଟିକ୍ ଜିନିଷ ଫିଙ୍ଗିବାକୁ ବାରଣ କରାଯିବା ସହ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ବ୍ୟବହାର ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ମୋଟ 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ 11 ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଟୁଲ୍ ପ୍ରଦାନ କରାଯାଇଥିବା ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ଅଞ୍ଜନ ଦାସ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମକୁ ପ୍ରଥମଥର ନିମନ୍ତେ ହେମାଟୋଲୋଜି ଆନାଲାଇଜର ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
1: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଚ୍ଚ ଯୋଗେ।
6: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এই পর্যন্ত এত স্ট্রং কেমিতে আছে?
7: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিদিলি, এবং আজি মধ্যে চেটিনাড সিমেন্ট উপরে
8: শক্তি যাহা বর্ষ বর্ষ নহে বরং পিঢি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
9: প্রধানমন্ত্রী সূর্য ঘর মাগণা বিজুলি যোজনা। এই যোজনার লক্ষ্য ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
10: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
11: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
10: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
11: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
10: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
11: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
10: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
11: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
10: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାରିଆଡେ ପ୍ରଚଣ୍ଡ ଖରା, ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଅସ୍ୱାଭାବିକ ଭାବେ ବଢି ଚାଲିଛି। ପାଣି ପାଗରେ ଅନିୟମିତତା ଦେଖାଯିବା ଫଳରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଏ ପ୍ରକାର ତାରତମ୍ୟ ତଥା କୁପ୍ରଭାବ ପାଇଁ ଆମେ ମାନେ ହିଁ ଦାୟୀ। ନିଜର ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଆମେ ଗଛ କାଟୁଛେ, ଶିଳ୍ପାୟନ ନାଁରେ ଗଛ ସମ୍ପଦର ଅବକ୍ଷୟ କରୁଛେ, ଆଧୁନିକତାକୁ ଆଉ ଟିକେ ସୁନ୍ଦର କରିବାକୁ ଯାଇ ପ୍ରକୃତି ବିରୋଧୀ କାର୍ଯ୍ୟ କରୁଛୁ, ଯାହାର ସିଧାସଳଖ କୁପ୍ରଭାବ ଆମ ଉପରେ ପଡୁଛି। ତା ଛଡା ଜଙ୍ଗଲ ନିକଟରେ ବସବାସ କରୁଥିବା କିଛି ଲୋକ ପୋଡୁ ଚାଷ ନାଁରେ ତଥା ମହୁଲ ଫୁଲ ସଂଗ୍ରହ ଆଶାରେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି। ଏହାଦ୍ୱାରା ଆମ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ପଶୁ ପକ୍ଷୀମାନଙ୍କର ଜୀବନ ହାନି ହେଉଛି। ପ୍ରାୟ ଆମ ରାଜ୍ୟରେ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହ ଠାରୁ ଜୁନ ମାସର ମଝିଆ ମଝି ସମୟ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଚାଲିଥାଏ। ଏହି ସମୟରେ ଆମେମାନେ ପ୍ରଚଣ୍ଡ ରୁଦ୍ର ତାପରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଉ। ବୃକ୍ଷ ଲତା ଜୀବଜନ୍ତୁ କୀଟ ପତଙ୍ଗ ସମସ୍ତଙ୍କ ପାଇଁ ଗ୍ରୀଷ୍ମ ନିଧାଗ କାଳ ଗୋଟେ କଷ୍ଟକର ସମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷ କରି ଯେତେବେଳେ ଜଳ କଷ୍ଟ ହୁଏ, ବିଭିନ୍ନ ଗଛ ପତ୍ର ଝଡା ଦେଇଥାଏ, ସେହି ସମୟରେ ଆମ ଜଙ୍ଗଲରେ ରହୁଥିବା ବନ୍ୟ ପ୍ରାଣୀଙ୍କ ଅବସ୍ଥା ଆହୁରି ସାଂଘାତିକ ହୋଇପଡେ। ସେଇଥିପାଇଁ ତ ଆମ ମାନଙ୍କର ମଧ୍ୟ କିଛି ଦାୟିତ୍ୱ ଆଉ କର୍ତ୍ତବ୍ୟ ରହିଛି ସେମାନଙ୍କ ପାଇଁ। ଆମେ ସେମାନଙ୍କ ପାଇଁ ଚିନ୍ତା କରିବା ଯେ ବନ୍ୟପ୍ରାଣୀ କିପରି ଭାବରେ ଗ୍ରୀଷ୍ମ ଋତୁରେ ନିରାପଦରେ ରହିପାରିବେ। ଆଉ ଗୋଟେ ବଡ ସମସ୍ୟା ହେଉଛି ବନାଗ୍ନି। ବନାଗ୍ନି ଫଳରେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀ ମାନଙ୍କର ଖାଦ୍ୟ ପାନୀୟ ବାସସ୍ଥାନକୁ ନେଇ ଅନେକ ଗୁଡିଏ ସମସ୍ୟା ଦେଖା ଦେଇଥାଏ। ଗ୍ରୀଷ୍ମ ଋତୁରେ ସେମାନଙ୍କର ଯତ୍ନ କିପରି ନିଆଯାଇ ପାରିବ, ତାଙ୍କ ସୁରକ୍ଷାକୁ ନେଇ କଣ ସବୁ ପଦକ୍ଷେପ ନେବା ଉଚିତ, ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ପରିଚାଳନା ଦାୟିତ୍ୱରେ ନିଯୁକ୍ତ ଉପବନ ସଂରକ୍ଷକ ସମ୍ୟକ ସାମନ୍ତରା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାର ବାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ଆଲୋଚନାର ବିଷୟ ରହିଛି ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା। ତାହେଲେ ପ୍ରଥମେ କୁହନ୍ତୁ, ଓଡିଶାରେ କେଉଁ ସ୍ଥାନରେ ସାଧାରଣତଃ ବନ୍ୟପ୍ରାଣୀ ଦେଖାଯାଆନ୍ତି ଆଉ କି କି ପ୍ରକାରର?
1: ଓଡିଶାର ବନ୍ୟପ୍ରାଣୀ କହିଲେ ୟାର ବିଶିଷ୍ଟ ଏବଂ ବୈଚିତ୍ର୍ୟ ବହୁତ ଅଲଗା। ବହୁତ ବିରଳ ପ୍ରଜାତିର ବନ୍ୟପ୍ରାଣୀ ଓଡିଶାରେ ଦେଖାଯାଆନ୍ତି ଏବଂ ତା ପାଇଁ ଆମେ ବହୁତ ଗର୍ବିତ ମଧ୍ୟ। ଏଭଳି ଏକ ରାଜ୍ୟ ନାହିଁ ଯେଉଁଥିରେ ଏସୀୟ ମହାଦେଶରେ ଉପଲବ୍ଧ ତିନିଟି ଯାକ କୁମ୍ଭୀର ପ୍ରଜାତି କୌଣସି ଗୋଟେ ଏକ ରାଜ୍ୟରେ ଥିବ ଯାହାକି ଓଡିଶାରେ ଅଛନ୍ତି। ଲୁଣାପାଣି କୁମ୍ଭୀର, ଯାହାକୁ ଆମେ ବଉଳା କୁମ୍ଭୀର ବୋଲି କହୁ, ମଧୁର ପାଣିର କୁମ୍ଭୀର, ଯାହାକୁ ମଗର ବୋଲି କହୁ, ଏବଂ ଘଡ଼ିଆଳ କୁମ୍ଭୀର। ସେଇଭଳିଆ କ୍ୟାସପିଆନ ସି ପରେ ଦ୍ୱିତୀୟ ବୃହତ୍ତମ ଅର୍ଦ୍ଧ ଲବଣ ଯାହାକୁ ହ୍ରଦ କୁହାଯାଏ ଚିଲିକା, ସେଥିରେ ଆମର ଇରାୱାଡ଼ି ଡଲଫିନ୍ ଦେଖାଯାଆନ୍ତି ଯାହା ଅନ୍ୟ କୌଣସି ରାଜ୍ୟରେ ଭାରତବର୍ଷରେ ଦେଖାଯାଆନ୍ତି ନାହିଁ। ସେଇଭଳି ଆମର କୃଷ୍ଣସାର ମୃଗ ଏକ ବିରଳ ପ୍ରଜାତିର ମୃଗ ଏବଂ ୟାର ବଂଶ ବିସ୍ତାର କରି ସେ ଏତେ ସୁନ୍ଦର ଭାବରେ ସ୍ୱଚ୍ଛନ୍ଦରେ ଲୋକଙ୍କର ସହଯୋଗ ଏବଂ ସାହାଯ୍ୟରେ ସେଠି ବିଚରଣ କରିପାରୁଛନ୍ତି ବାଲିପଦର ଭେଟନଈ ଗଞ୍ଜାମ ହିଞ୍ଜଳି ଅଞ୍ଚଳରେ, ତାହା ବି ଆମ ପାଇଁ ଏକ ଗର୍ବର କଥା। ଏବଂ ଏମାନେ ଜଙ୍ଗଲ ବାହାରେ ମଧ୍ୟ ବିଚରଣ କରୁଛନ୍ତି। ସେହିଭଳି ଅଲିଭ୍ ରିଡ୍ଲେକୁ କିଏ ନ ଜାଣିଛି? ଓଡ଼ିଶାର ପରିଚିତି ଏବଂ ପ୍ରସିଦ୍ଧି ଏଇ ଗୋଟିଏ ଅଲିଭ୍ ରିଡ୍ଲେ କଇଁଚ ପାଇଁ, ଏବଂ ୟାକୁ ଆମେ ବିଭିନ୍ନ ସ୍ପୋର୍ଟସ୍ ଇଭେଣ୍ଟରେ ମାସ୍କଟ୍ ହିସାବରେ ଅଲି ହିସାବରେ ଏଇଟା ସମସ୍ତେ ଚିହ୍ନିଛନ୍ତି ଜାଣିଛନ୍ତି। ଏବଂ ବିଶ୍ୱର ଦୁଇଟି ଜାଗାରେ ଇଏ ଗଣ ଅଣ୍ଡଦାନ କରନ୍ତି। ପ୍ରଥମଟି ହେଲା ଗହିରମଥା ଋଷିକୁଲ୍ୟା ମୁହାଣରେ, ଏଇ ଦୁଇଟି ଜାଗାରେ ଓଡ଼ିଶାରେ କରାଯାଏ। ଏବଂ ଦ୍ୱିତୀୟ ବୃହତ୍ତମ ହେଉଛି କୋଷ୍ଟାରିକାର ମହାଦେଶରେ। ଏବଂ ସବୁଠୁ ବଡ କଥା ହେଲା ଆମର ହେନ୍ତାଳ ବଣ। ଆମର ହେନ୍ତାଳ ବଣ ପାପୁଆ ନ୍ୟୁଗିନି ପରେ ବିଚାର କରାଯାଏ ଯେ ବିଶ୍ୱର ସବୁଠାରୁ ଜୈବ ବିବିଧତା ସବୁଠାରୁ ଅଧିକ ଏହି ଜାଗାରେ ମଧ୍ୟ ଅଛି। ତେଣୁ ବିସ୍ତୀର୍ଣ୍ଣ ବନରାଜି, ତା ଭିତରେ ଏହି ବିରଳ ପ୍ରଜାତିକୁ ନେଇ ଓଡ଼ିଶା ସବୁବେଳେ ଗର୍ବିତ।
0: ସାର୍, ସେମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବନ ବିଭାଗ କି ପ୍ରକାରର ପଦକ୍ଷେପ ନେଇଥାଏ?
1: ବନ୍ୟପ୍ରାଣୀଙ୍କର ସୁରକ୍ଷା ସମସ୍ତଙ୍କର ଧ୍ୟେୟ ହେବା ଉଚିତ ଏବଂ ୟା ପାଇଁ ବନ ବିଭାଗ ଦୁଇଟି ପ୍ରକାରର ପଦ୍ଧତି ଗ୍ରହଣ କରିଥାଏ। ଗୋଟିଏ ହେଲା ପାରମ୍ପରିକ ପଦ୍ଧତି, ଯେଉଁଥିରେ ଆମେ ଟ୍ରାଡିସନାଲ ଉପାୟରେ ତାଙ୍କର ବାସସ୍ଥାନର ସୁରକ୍ଷା କରିବା ପ୍ରଥମତଃ ଦରକାର। ବନ୍ୟଜନ୍ତୁମାନଙ୍କର ବାସସ୍ଥାନ ସୁରକ୍ଷିତ କରିବା ପାଇଁ ବଣ ମଧ୍ୟରେ ଆମେ ନୂତନ ପୋଖରୀ ଖନନ ଏବଂ ପୁରୁଣା ପୋଖରୀର ପୁନରୁଦ୍ଧାର କରିଥାଉ। ଲବଣ ଭୂମି ଯାହାକୁ ଆମେ ସଲ୍ଟ ଲିକ୍ କହୁ, ତାର ମଧ୍ୟ ନୂତନ ଉପାୟରେ ତାକୁ ସୃଷ୍ଟି ବା ପୁନରୁଦ୍ଧାର ମଧ୍ୟ କରାଯାଏ। ଏବଂ ତାର ଅନ୍ୟ ମୌଳିକ ସୁବିଧାଟି ହେଲା ଖାଦ୍ୟ। ତେଣୁ ଖାଦ୍ୟ ପାଇଁ ଆମେ ବିଭିନ୍ନ ପ୍ରକାର ବୃକ୍ଷ ଯେଉଁଟାକି ଖାଦ୍ୟ ଉପଯୋଗୀ ବୃକ୍ଷ ତାର ପ୍ଲାଣ୍ଟେସନ ମଧ୍ୟ ବହୁତ ସମୟରେ କରିଥାଉ ଏବଂ ତାର ରକ୍ଷଣାବେକ୍ଷଣ ମଧ୍ୟ ହୋଇଥାଏ। ଏତଦ୍ବ୍ୟତୀତ ବହୁତ ସମୟରେ ବନ୍ୟପ୍ରାଣୀ ରୋଗଗ୍ରସ୍ତ ହୁଅନ୍ତି ଏବଂ ସେମାନେ ମଣିଷ ଆବାସ ଆଡ଼କୁ ମଧ୍ୟ ଚାଲି ଆସନ୍ତି। ରୋଗଗ୍ରସ୍ତ ହେବା ଦ୍ୱାରା ସେମାନଙ୍କର ଜୀବନହାନି ମଧ୍ୟ ହୋଇଥାଏ। ତେଣୁ ତାକୁ ସୁରକ୍ଷା କରିବା ପାଇଁ ଆମେ ବିଭିନ୍ନ ସମୟରେ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଭେଟନାରୀ ଅଫିସର୍ସ ମାନଙ୍କର ଟ୍ରେନିଂ ଆୟୋଜନ କରି ବନ୍ୟପ୍ରାଣୀ ସମ୍ବନ୍ଧିତ ସ୍ପେସିଫିକ୍ ଟ୍ରେନିଂ ତାଙ୍କୁ ଦେଇ ତାଙ୍କ ଜୀବନ ରକ୍ଷା କରିଥାଉ। ଓୟୁଏଟିରେ ଆମର ଏକ ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ହେଲ୍ଥ ଅଛି ଯାହା ଏକ ପ୍ରମୁଖ ପ୍ରତିଷ୍ଠାନ ଯାହାକି ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଆଉ ରୋଗ ନିରାକରଣ ଦିଗରେ ଏକ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଛି, ଏହାକୁ ଆହୁରି ସୁଦୃଢ଼ୀକରଣ କରାଯାଉଛି। ଇଏ ହେଲା କିଛି ପାରମ୍ପରିକ ଉପାୟ ଯାହାଦ୍ୱାରା ଆମେ ବାସସ୍ଥାନ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା। ଯେମିତିକି ଆମେ ବହୁତ ଲୋକଙ୍କର ବିନିଯୋଗ କରିକି ମାନେ ସ୍ଥାନୀୟ ଲୋକଙ୍କର ସହଯୋଗରେ ଆମେ ଆଣ୍ଟି ପୋଚିଂ ସ୍କ୍ୱାର୍ଡ ଆଣ୍ଟି ଡିପ୍ରେଡେସନ ସ୍କ୍ୱାର୍ଡ ଏଇଭଳିଆ କିଛି ଆମେ ସ୍କ୍ୱାର୍ଡ ଗଠନ କରିଥାଉ ସ୍ଥାନୀୟ ଲୋକଙ୍କୁ ନେଇକରି। ସେମାନେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ସହ ବନ୍ୟପ୍ରାଣୀଙ୍କର ଆକ୍ରମଣରୁ ଲୋକମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାନ୍ତି ଏବଂ ଏହି ସଂଘର୍ଷ ପ୍ରଶମନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କିନ୍ତୁ କିଛି ଆଡଭାନ୍ସଡ୍ ପଦ୍ଧତି ମଧ୍ୟ ଆଜିକାଲି ଆମେ ତାଙ୍କ ସୁରକ୍ଷା ପାଇଁ କଲୁଣି। ଯେମିତିକି ବର୍ତ୍ତମାନ ଶିମିଳିପାଳ ଏବଂ ସାତକୋଶିଆର ଘଞ୍ଚ ଅରଣ୍ୟ ଭିତରେ ଯେଉଁଠି କିଛି କନେକ୍ସନ ନାହିଁ ସେଠି ବର୍ତ୍ତମାନ ଆମେ ଭିସାଟ କନେକ୍ସନ ଯୋଗେ ନେଟ୍ କନେକ୍ଟିଭିଟି ଏବଂ ଫୋନ୍ ମାଧ୍ୟମରେ କନେକ୍ଟିଭିଟି ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ କନେକ୍ଟିଭିଟି ଆମେ ଦେଲୁଣି, ଯାହାଦ୍ୱାରା ସେଠୁ ଆମକୁ ସୂଚନା ମିଳିବାରେ ସହଯୋଗ ହେବ ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ତ୍ୱରିତ ପଦକ୍ଷେପ ନେବାରେ ଏହା ସହାୟକ ହେବ। ଦ୍ୱିତୀୟ ଜିନିଷ ହେଲା ଆମେ ବର୍ତ୍ତମାନ ଏବେ ଇଲେକ୍ଟ୍ରୋନିକ୍ ଇ ସର୍ଭେଲାନ୍ସ ସିଷ୍ଟମ ମଧ୍ୟ ଷ୍ଟାର୍ଟ କରିଛୁ ଯେଉଁଥିରେ ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଗୋଟେ ଟାୱାର ଉପରେ ଯେଉଁ କ୍ୟାମେରା ମାଉଣ୍ଟ କରାହେଇଥିବ ସେଇଟା ବନ୍ୟପ୍ରାଣୀଙ୍କ ଉପରେ ନିରୀକ୍ଷଣ କରିପାରିବ ଏବଂ ତାଙ୍କୁ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହୋଇପାରିବ। କାହିଁକିନା ଯଦି ତାଙ୍କୁ କିଏ ଶିକାର କରିବା ପାଇଁ ଭିତରକୁ ପ୍ରବେଶ କଲା ତାର ଫଟୋଚିତ୍ର ଉତ୍ତୋଳନ କରିହେବ ଏବଂ ତାପରେ ବିହିତ ପଦକ୍ଷେପ ତାଙ୍କ ବିରୁଦ୍ଧରେ ଗ୍ରହଣ କରିହେବ। ସେହିଭଳିଆ ଆମେ RRT ଟିମ୍ ବା ରାପିଡ୍ ରେସ୍ପନ୍ସ ଟିମ୍ ମଧ୍ୟ ଆମେ ଗ୍ରହଣ କରିଛୁ, ତାଙ୍କୁ ମଧ୍ୟ ଗଠନ କରାହେଇଛି। 18 ଏଭଳି ଜାଗାରେ ଆମେ ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରିଛୁ, ତାଙ୍କୁ ତାଙ୍କର ପ୍ରୋଟେକ୍ସନ ଗିୟର୍ସ ଇକ୍ୱିପମେଣ୍ଟ ଆଉ ତାଙ୍କୁ ପ୍ରକୃତ ତାଲିମ ମଧ୍ୟ ଦିଆହେଇଛି। ପ୍ରତ୍ୟେକ RRR ଟିମ୍ର ଗମନାଗମନ ପାଇଁ ଗୋଟେ ନିର୍ଦ୍ଦିଷ୍ଟ କଷ୍ଟମାଇଜ୍ଡ ଭେହିକଲ୍ ମଧ୍ୟ ତାଙ୍କୁ ଗୋଟେ କରିକି ଦିଆହେଇଛି, ଯାହାଦ୍ୱାରା ସେମାନେ ବନ୍ୟପ୍ରାଣୀଙ୍କର ଉଦ୍ଧାର କାର୍ଯ୍ୟରେ ସେ ଗାଡ଼ିଟି ବିନିଯୋଗ କରିପାରିବେ। ବିଭିନ୍ନ ଉପାୟରେ ଆମେ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା ପାଇଁ ସର୍ବଦା ପ୍ରଚେଷ୍ଟିତ ରହୁଛୁ।
0: ସେସବୁ କଣ ଫଳପ୍ରଦ ହେଇପାରୁଛି?
1: ଅନେକ ସମୟରେ ଫଳପ୍ରଦ ହେଉଛି ଏବଂ ବହୁତ ସମୟରେ ଆମେ ଦେଖୁଛୁ ଯେ ବିପଦ ମୁଖରେ ପଡ଼ିଥିବା ରୋଗଗ୍ରସ୍ତ ହୋଇଥିବା ଏବଂ ଆମର ଆଟେନସନ୍ ଦରକାର କରୁଥିବା ଜୀବଜନ୍ତୁଙ୍କୁ ଆମେ ତାଙ୍କ ପାଖରେ ପହଞ୍ଚି ପାରୁଛୁ, ତାଙ୍କୁ ଟ୍ରାଞ୍ଜିଟ୍ ହୋମ୍କୁ ଆଣିପାରୁଛୁ, ତାଙ୍କୁ ଟ୍ରାଙ୍କୁଲାଇଜ୍ କରିପାରୁଛୁ, ତାଙ୍କୁ ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣ କରିପାରୁଛୁ ଏବଂ ବହୁ ଜୀବଜନ୍ତୁଙ୍କୁ ଆମେ ରକ୍ଷା ମଧ୍ୟ କରିପାରୁଛୁ। ଏମିତି ବହୁତ ଇନ୍ଷ୍ଟାନ୍ସେସ୍ ଅଛି ଯେଉଁଥିରେ କି ତାଙ୍କର ବଜ୍ରକାପ୍ତା ତସ୍କରୀ ହେଉଥିବା ସମୟରେ ତାଙ୍କୁ ଆମେ ଧରିଛୁ ଏବଂ ଡ୍ରୋନ୍ ସାହାଯ୍ୟରେ ଆସାମୀମାନଙ୍କୁ ଚିହ୍ନଟ ମଧ୍ୟ କରିଛୁ ଏବଂ ତାଙ୍କୁ କୋର୍ଟ ଚାଲାଣ କରିଛୁ ଏବଂ ବଜ୍ରକାପ୍ତାଟିକୁ ଉଦ୍ଧାର କରି, ଖାଲି ବଜ୍ରକାପ୍ତା ବୋଲି ନୁହେଁ, ଏମିତି ବହୁ ଜନ୍ତୁଙ୍କୁ ଏମିତି ଉଦ୍ଧାର କରି ତାଙ୍କର ଉଚିତ ଭେଟନାରୀ ଟ୍ରିଟମେଣ୍ଟ ଏବଂ କେୟାର ହିସାବରେ ଯଦି ସୁସ୍ଥ ହୋଇଯାଏ।

0: ତାହେଲେ ତାଙ୍କୁ ଆମେ ଜଙ୍ଗଲକୁ ମଧ୍ୟ ଛାଡ଼ି ଦେଇଛୁ। ସେଇଭଳିଆ ବର୍ତ୍ତମାନ ଆମର ସେଣ୍ଟର ଫର ୱାଇଲ୍ଡ ଲାଇଫ୍ ହେଲ୍ଥରେ ଏବେ ବର୍ତ୍ତମାନ ଏତେ ବିକଶିତ ହେଲାଣି ଏ ସେଣ୍ଟରଟି ଯେ ଭାରତବର୍ଷର ଏକ ଅନନ୍ୟ ସେଣ୍ଟର କହିଲେ ଅତ୍ୟୁକ୍ତି ହେବ ନାହିଁ। ବହୁତ ତ୍ୱରିତ ବେଗରେ ନିର୍ଦ୍ଦିଷ୍ଟ ରୋଗ ଏବଂ ତାର ଜୀବାଣୁ ବା ଭୂତାଣୁକୁ ଚିହ୍ନଟ କରାଯାଇପାରୁଛି ଏବଂ ତାର ପ୍ରତିଷେଧକ ବ୍ୟବସ୍ଥା ଏବଂ ନିରାକରଣ ବ୍ୟବସ୍ଥା ମଧ୍ୟ ଫିଲ୍ଡରେ ଆମେ ନେଇପାରୁଛୁ। ତେଣୁ ବହୁତ ଫଳପ୍ରଦ ହେଉଛି ଏଭଳିଆ ପ୍ରଚେଷ୍ଟା ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାରେ।
1: ବନ ବିଭାଗ ଏତେ ସବୁ ପଦକ୍ଷେପ ନେଲା ପରେ ବି ଦେଖାଯାଉଛି ଯେ ଅନେକ ବନ୍ୟଜନ୍ତୁ ମୃତ୍ୟୁ ମୁଖରେ ପଡୁଛନ୍ତି। କୁହାଯାଉଛି ଯେ ବାଘ ସଂଖ୍ୟା ଏତେ କମିଗଲାଣି ଯେ ଆଉ କିଛି ବର୍ଷ ପରେ ହୁଏତ ବାଘ ଦେଖାଯିବେନି। ଏଇଟା କେମିତି ସମ୍ଭବ ହେଉଛି?
0: ଯୋଉ ରେଜଲ୍ଟ ବର୍ତ୍ତମାନ ବାଘର ଆକଳନ ଉପରେ WIA ତରଫରୁ ପ୍ରକାଶିତ ହେଇଥିଲା ସେଥିରେ 18 ବାଘ ଥିବା କଥା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବୋଲି ଉଲ୍ଲେଖ ଥିଲା।
1: ଆଜ୍ଞା,
0: ଏଇଟା ସତ ବା ସତ ନୁହଁ ଜାଣିବା ପାଇଁ ଆମେ ବିସ୍ତୃତ ଭାବରେ ଶିମିଳିପାଳର ଅଞ୍ଚଳର ତନ୍ନତନ୍ନକୁ କ୍ୟାମେରା ଟ୍ରାପ୍ ଜରିଆରେ ତାକୁ ଆମେ ସ୍କାନିଂ କରିବା ଆରମ୍ଭ କଲୁ।
1: ଆଜ୍ଞା,
0: ଏବଂ ବର୍ତ୍ତମାନ କେବଳ ଶିମିଳିପାଳ ଅଞ୍ଚଳରେ 27-30 କୋଟି ବାଘ ଥିବାର ଆକଳନ କରାଯାଇପାରୁଛି ଏବଂ ଆମେ ସେଥିରେ ବହୁତ ଶାବକ ମାନଙ୍କୁ ଆମେ ଗଣତିକୁ ନେଉନାହୁଁ। ତାର ନିୟମ ସେୟା ଥାଏ ଯେ ଶାବକ ମାନଙ୍କୁ ଆମେ ଗଣତିକୁ ନେଉନାହୁଁ, ବର୍ଷେ ପରେ ଯାଇକି ସେମାନେ ତାଙ୍କୁ ଗଣତି କରିବା ପାଇଁ ଆସନ୍ତି। ଏବଂ ବହୁତ ଏମିତି କ୍ୟାମେରା ଟ୍ରାପ୍ରେ ଆମେ ବହୁତ ଶାବକ ମଧ୍ୟ ପାଉଛୁ। ଆଗରୁ ଏତେ ଡାଇରେକ୍ଟ ସାଇଟିଂ ହେଉନଥିଲା, ଏବେ ପର୍ଯ୍ୟଟକମାନେ ମଧ୍ୟ ଯେ ଭିତରକୁ ଯାଇଛନ୍ତି ଶିମିଳିପାଳରେ ସେ ବର୍ତ୍ତମାନ ଦେଖୁଛନ୍ତି। ଆଉ ଶିମିଳିପାଳ ଖାଲି କାହିଁକି, ଆମେ ବର୍ତ୍ତମାନ ପାର୍ଲାଖେମୁଣ୍ଡରେ, ହୀରାକୁଦରେ, ସୁନ୍ଦରଗଡ଼ରେ ଏବଂ ବହୁତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବାଘର ପଦଚିହ୍ନ ଏବଂ ତାର ଇନ୍ଡାଇରେକ୍ଟ ସାଇନ୍ସ ମଧ୍ୟ ଆମେ ପାଇଲୁଣି। ଏହା ଗୋଟେ ଦୀର୍ଘମିଆଦୀ ବନ୍ୟଜନ୍ତୁ ପରିଚାଳନାର ସୁଫଳ ଯେ ଆମର ଆବାସନ ଗୁଡ଼ିକ ଉତ୍କୃଷ୍ଟ ହେଉଛି, ପ୍ରେ ବେସ୍ ଆଭେଲେବୁଲ ବେଶୀ ହେଉଛି ଏବଂ ତାଙ୍କର ଖାଦ୍ୟ ଉପଯୋଗୀ ଜନ୍ତୁ ବିଶେଷ ଭାବରେ ରହିବା ଦ୍ୱାରା ବାଘମାନଙ୍କ ପ୍ରଜନନ ମଧ୍ୟ ବୃଦ୍ଧି ପାଉଛି। ବାଘଠୁ ଆଉ ଟିକେ ଆଗକୁ ଯିବା, ଘଡ଼ିଆଳ କୁମ୍ଭୀର, 3 କୁମ୍ଭୀର ମଧ୍ୟରୁ ସବୁଠାରୁ ବିରଳ ହେଉଛି ଘଡ଼ିଆଳ କୁମ୍ଭୀର, କାରଣ ତାର ସଂଖ୍ୟା ସବୁଠାରୁ କମ୍। ସକ୍ସେସଫୁଲ ଏଫର୍ଟ ଦ୍ୱାରା 15 ବର୍ଷରୁ ଲାଗି ଆମେ ଯେଉଁ ଏଫର୍ଟ ନେଇଛୁ, ଯେଉଁଥିରେ କି ଆମର ନନ୍ଦନକାନନରେ କୃତ୍ରିମ ଉପାୟରେ ଘଡ଼ିଆଳର ପ୍ରଜନନ କରାଯାଉଛି ଏବଂ ତାଙ୍କୁ ନେଇ ସାତକୋଶିଆ ଗଣ୍ଡ ମଧ୍ୟରେ ଛଡ଼ାଯାଉଛି, ଏହାଦ୍ୱାରା ଫଳ ହେଇଛି ଏହା ଯେ ସାତକୋଶିଆରେ ବଳଦମରା ବୋଲି ଗୋଟିଏ ଜାଗା ଅଛି, ନଦୀ ପଠା ଅଛି, ଯେଉଁଠି ଗୋଟେ ଘଡ଼ିଆଳ ମାଇ କୁମ୍ଭୀର ଲଗାତାର 3 ହ୍ୟାଟ୍ରିକ୍ ଛୁଆ ଦେଲାଣି ଏବଂ ଏ ଛୁଆମାନେ ବଡ଼ ବି ହେଉଛନ୍ତି ଏବଂ ଯେଉଁମାନେ ତଳମୁଣ୍ଡକୁ ଭାସି ଆସୁଛନ୍ତି ମୁଣ୍ଡଳୀ ଆଡ଼କୁ ତାଙ୍କୁ ମଧ୍ୟ ଉଦ୍ଧାର କରାହେଇକି ନନ୍ଦନକାନନ ଏବଂ ସାତକୋଶିଆର ବିଭିନ୍ନ ଯେଉଁ କୃତ୍ରିମ ପ୍ରଜନନ କେନ୍ଦ୍ର ଅଛି ତାଙ୍କର ବଂଶ ବିସ୍ତାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେମିତି କୃଷ୍ଣସାର ମୃଗ କେବଳ ବାଲିପଦର ଭେଟନୀ ଅଞ୍ଚଳରେ ଦେଖାଯାଉଥିଲେ, ଏବେ ତାହା ବରହମପୁର, ହିଞ୍ଜିଳି, ପାର୍ଲାଖେମୁଣ୍ଡି ଏବଂ ଖୋର୍ଦ୍ଧା ଅଞ୍ଚଳକୁ ମଧ୍ୟ ବ୍ୟାପ୍ତ ହେଲେଣି। ସବୁ ଜାଗାରେ ବିଭିନ୍ନ ପ୍ରକାର ପ୍ରଜାତିମାନଙ୍କର ସୁରକ୍ଷା ଦିଗରେ ଆମେ ଭଲ ଭୂମିକା ଗ୍ରହଣ କରିଛୁ। ସମ ପରିମାଣରେ ଆମେ ଅଲିଭ୍ ରିଡ୍ଲେ କଇଁଚ ବା ଚିଲିକାରେ ଆସୁଥିବା ପରିବ୍ରାଜକ ପକ୍ଷୀମାନଙ୍କ ସଂଖ୍ୟା ମଧ୍ୟ ସବୁ ସମୟରେ ଆଇଦର ଷ୍ଟେବୁଲ ଅଛି ବା ଗୋଟେ ଷ୍ଟେବୁଲ ରାଇଜ୍ ମଧ୍ୟ ହେଉଛି।
1: ବହୁତ ଭଲ କଥା କହିଲେ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ହେଲେ ଆମମାନଙ୍କର କଣ ଲାଭ ହୋଇଥାଏ ବା ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଫଳରେ ମଣିଷ ସମାଜକୁ କଣ ଲାଭ ମିଳିଥାଏ?
0: ଆପଣ ଯାହା ପଚାରିଲେ ଏକଦମ ଠିକ, କାରଣ ମଣିଷ ସବୁବେଳେ ନିଜ ସ୍ୱାର୍ଥ ଏବଂ ନିଜ ଲାଭ ଅନୁସାରେ ପ୍ରତ୍ୟେକଟି ଜିନିଷକୁ ଆକଳନ କରିଥାଏ। ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ସମସ୍ତ ଜୀବଜନ୍ତୁଙ୍କର ନିଜର ବୈଶିଷ୍ଟ୍ୟମୟ ଅଛି ଏବଂ ନିଜର ଇମ୍ପୋର୍ଟାନ୍ସ ମଧ୍ୟ ଅଛି। ପ୍ରତ୍ୟେକଟି ପଶୁ ବା ପକ୍ଷୀ, କୀଟ ପତଙ୍ଗ ଜୈବ ବିବିଧତା ଭିତରେ ଏକ ଅଂଶ ବିଶେଷ ଏବଂ ସମସ୍ତଙ୍କର ଯେଉଁ କାର୍ଯ୍ୟ ଅଛି ସେଟା ପରସ୍ପର ଉପରେ ନିର୍ଭରଶୀଳ ଏବଂ ଏଇଟା ଆମ ବାୟୁମଣ୍ଡଳ ଏବଂ ବାତାବରଣର ବିଭିନ୍ନ ଯେଉଁ ଉପାଦାନ ଅଛି ତା ଭିତରେ ଏକ ସନ୍ତୁଳନ ରକ୍ଷା କରିବାରେ ଏ ଜୀବଜନ୍ତୁମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ତା ଭିତରେ ଆମେ ବହୁତ କିଛି କମ୍ ଜାଣିଛେ, ଆହୁରି ବହୁତ ଅଧିକା ଜାଣିବାର ଅଛି। ଏତିକି ଖାଲି ଜାଣିବା ଦରକାର ଯେ ପ୍ରତ୍ୟେକଟି ଜୀବସତ୍ତାର ପୃଥିବୀ ପୃଷ୍ଠ ଉପରେ ବଞ୍ଚିବାର ସମାନ ଅଧିକାର ଅଛି ଏବଂ ସେମାନେ ଏହି ପରିବେଶର ସନ୍ତୁଳନକୁ ଆଉ ଏହାର ଭାରସାମ୍ୟକୁ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆମର ଅଜ୍ଞାନତାରୁ ଯଦି କାହାକୁ ଲାଭ ବା କ୍ଷତି ଦୃଷ୍ଟିରୁ ଦେଖିବା ତାହେଲେ ଏଇ ଯେଉଁ ଜୈବମଣ୍ଡଳର ଯେଉଁ ବାଲାନ୍ସଟା ଅଛି, ଯେଉଁ ଡେଲିକେଟ୍ ବାଲାନ୍ସଟା ଅଛି, ତାହା ବାଧାପ୍ରାପ୍ତ ହେବ ଏବଂ ତାହାର ପ୍ରତିକୂଳ ପରିଣତି ଆମକୁ ବର୍ତ୍ତମାନ ମଧ୍ୟ ଭୋଗିବାକୁ ପଡୁଛି ଏବଂ ଆଗକୁ ଏହା ଭୟାବହ ମଧ୍ୟ ହେବ।
1: ସେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ତଥା ସେମାନଙ୍କର ଖାଦ୍ୟ ପାନୀୟ ଆଉ ବାସସ୍ଥାନକୁ ନେଇ ସ୍ୱତନ୍ତ୍ର କିଛି ବ୍ୟବସ୍ଥା କରାଯାଇଥାଏ କି?
0: ବହୁତ ଭଲ ପ୍ରଶ୍ନ। ଆକ୍ଚୁଆଲି ଗ୍ରୀଷ୍ମ ଋତୁଟା ହେଉଛି ଗୋଟେ ଲିନ୍ ଫେଜ୍ ଆଉ ସବୁଠୁ ଚ୍ୟାଲେଞ୍ଜିଂ ଫେଜ୍ ମଧ୍ୟ। ମୁଖ୍ୟ ଆହ୍ୱାନ ହେଲା ପାଣି କମିଯିବା ଦ୍ୱାରା ଜଳସ୍ରୋତ ଏବଂ ଜଳ ଉତ୍ସ କମିଯାଏ, କାରଣ ଶୁଖିଲା ପଡ଼ିଯାଆନ୍ତି, ଘାସ ମରିଯାଏ ଏବଂ ଖାଦ୍ୟ ଅଭାବ ମଧ୍ୟ ଦେଖାଯାଏ ଏବଂ ତାପରେ ପତ୍ର ଝଡ଼ା ଯୋଗୁଁ ଜଙ୍ଗଲ ନିଆଁ ମଧ୍ୟ
1: ଲାଗିଥାଏ
0: ଏବଂ ପରିବ୍ୟାପ୍ତ ହୋଇଥାଏ, ଯାହାକି ସେମାନଙ୍କ ବାସସ୍ଥାନ ଉଜାଡ଼ି ଦେବାର ଭୟ ରହିଥାଏ। ତେଣୁ ଏହା ପାଇଁ ବୋଲି ବିଶିଷ୍ଟ ଏକ ବ୍ୟବସ୍ଥା କରାଯାଇଥାଏ। ପ୍ରତ୍ୟେକଟି ଗ୍ରୀଷ୍ମ ଋତୁ ପୂର୍ବରୁ ଆମେ ଗୋଟେ ଫାୟାର ପ୍ଲାନ୍ ବା ଫାୟାର ମିଟିଗେସନ୍ ପ୍ଲାନ୍ ଆଉ ହିଟ୍ ୱେଭ୍ ମିଟିଗେସନ୍ ପ୍ଲାନ୍ ଗୋଟେ ତିଆରି କରିଥାଉ, ଯେଉଁଥିରେ ଆମେ ନିର୍ଦ୍ଦିଷ୍ଟ ଜଳାଶ୍ରୟ ଯେଉଁଟାକି ବିକ୍ଷିପ୍ତ ହୋଇକି ସମ ପରିମାଣରେ ଗୋଟେ ଜଙ୍ଗଲ ଅଞ୍ଚଳ ଭିତରେ ରହିଥିବ ତାକୁ ଆମେ ନିରୂପଣ କରିଥାଉ ଯେ ଏହା ଗଭୀର ଜଳାଶ୍ରୟ ଏବଂ ଏତେ ଜଳ ରହିପାରିବ ଏବଂ ସେଠି ଜଳ ରହିବା ପାଇଁ ଗ୍ରୀଷ୍ମ ଋତୁ ପୂର୍ବରୁ ତାର ପୁନରୁଦ୍ଧାର କରି ତାର ଗଭୀରତାକୁ ମେଣ୍ଟେନ୍ କରି ଜଳ ରହୁଛି କି ନାହିଁ ତାର ନିରୀକ୍ଷଣ କରାଯାଇଥାଏ। ଚାରଣ ଭୂମି ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଏ, ଯେମିତିକି ସେଗୁଡ଼ିକ ଘାସ ଏବଂ ଖାଦ୍ୟ ଉପଯୋଗୀ ପଦାର୍ଥ ଯେମିତି ସବୁ ସମୟରେ ତାଙ୍କ ପାଇଁ ଉପଲବ୍ଧ ରହିବ ଏବଂ ଖାଦ୍ୟାଭାବ ଦେଖାଦେବ ନାହିଁ। ଏବଂ ଅଗ୍ନି ନିର୍ବାପନ ବା ଅଗ୍ନି ପ୍ରଶମନ ବା ଅଗ୍ନି ନଲାଗିବା ବନାଗ୍ନି ନଲାଗିବା ପାଇଁ ମଧ୍ୟ ବହୁତ ପ୍ରତିଷେଧକ ଏବଂ ଫାୟାର ଫାଇଟିଂ ବ୍ୟବସ୍ଥା ମଧ୍ୟ କରାଯାଇଥାଏ, ଯେଉଁଥିରେ ଆମେ ଭିଏସ୍ଏସ୍ ମାନଙ୍କର ସାହାଯ୍ୟ ନେଇଥାଉ, ଏସ୍ଏଚ୍ଜି ମାନଙ୍କ ସାହାଯ୍ୟ ନେଇଥାଉ, ଜଙ୍ଗଲ ସମୀପବର୍ତ୍ତୀ ଗ୍ରାମବାସୀମାନଙ୍କ ସହଯୋଗ ନେଇଥାଉ ଏବଂ ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ନିଆଁର ପ୍ରତିକୂଳ ପରିଣତି ବିଷୟରେ ତାଙ୍କୁ ଆମେ ବୁଝେଇଥାଉ ଏବଂ ତାଙ୍କୁ କହିଥାଉ ଯେ ଯଦି ସେମାନେ ମହୁଲ କଲେକ୍ସନ କରୁଛନ୍ତି, ଟୋଲ, ଛତୁ, ଝୁଣା ବହୁତ ପ୍ରକାର ଜିନିଷ ସେମାନେ ଜଙ୍ଗଲଜାତ ଦ୍ରବ୍ୟ କଲେକ୍ସନ କରିଥାନ୍ତି, ଆଉ ୟାକୁ କଲେକ୍ସନ କରିବା ପାଇଁ ସମଟାଇମ୍ ସେମାନେ ଡେଷ୍ଟ୍ରକ୍ଟିଭ ମେଥଡ୍ସ ବା ଯୋଉଟା ସଷ୍ଟେନେବଲ୍ ପ୍ରାକ୍ଟିସ୍ ନୁହଁ ତାକୁ ସେମାନେ ଆଡପ୍ଟ କରିଥାନ୍ତି। ତା ସେଥିରୁ ବିରତ ରହିବା ପାଇଁ ଆମେ ତାଙ୍କୁ ବାରଣ କରିଥାଉ ଏବଂ ତାଙ୍କୁ ଇନ୍ସେଣ୍ଟିଭ୍ ମଧ୍ୟ ଦେଇଥାଉ, ଯଦି ଜଙ୍ଗଲରେ ନିଆଁ ନ ଲାଗିଲା ଆପଣ ଠେଙ୍ଗାପାଳି କରନ୍ତୁ ବା ଅନ୍ୟ କୌଣସି ଦାୟିତ୍ୱ ବଣ୍ଟନର ବ୍ୟବସ୍ଥା ଡେଭଲପ୍ କରନ୍ତୁ, ଯଦି ଆପଣ ଜଙ୍ଗଲରେ ନିଆଁ ନବା ପିଇବା ପାଇଁ ଆଲାଉ କରୁଛନ୍ତି ତାହେଲେ ଆପଣଙ୍କୁ କିଛି ପାରିତୋଷିକ ଆପଣଙ୍କ ଗାଁ ପାଣ୍ଠିକି ଦିଆଯାଏ। ତ ଏଇଭଳିଆ ଲୋକଙ୍କ ସହଯୋଗରେ ଲୋକଙ୍କୁ ସାଙ୍ଗରେ ନେଇ ଆମେ ଏଇଭଳିଆ ଗୋଟେ ବ୍ୟବସ୍ଥା ତିଆରି କରିଥାଉ ଯେମିତିକି ଜୀବଜନ୍ତୁମାନଙ୍କର ଜଙ୍ଗଲ ନିଆଁ ବାସସ୍ଥାନ ହରାଇବା ଭଳି ଯେମିତି ଅବସ୍ଥା ସୃଷ୍ଟି ନ ହୁଏ ଏବଂ ତାଙ୍କର ଖାଦ୍ୟାଭାବ ବା ଜଳାଭାବରୁ କିଛି ଯେମିତି ଅବ୍ୟବସ୍ଥା ନ ହୁଏ ତା ପାଇଁ ମଧ୍ୟ ସମୁଚିତ ବ୍ୟବସ୍ଥା ଆଗରୁ ଗ୍ରହଣ କରାଯାଇଥାଏ।
1: ଆପଣ କହିଲେ ଯେ ଗ୍ରୀଷ୍ମ ଋତୁରେ ସାଧାରଣତଃ ଜଙ୍ଗଲରେ ନିଆଁ ଲାଗିଥାଏ, ଏଇ ଯୋଉ ନିଆଁ ଲାଗିବା ଫଳରେ ଜଙ୍ଗଲର ତ କ୍ଷତି ହେଇଥାଏ, ତା ସହିତ ବନ୍ୟପ୍ରାଣୀମାନଙ୍କର ବିଶେଷ ଭାବରେ କ୍ଷତି ହେଇଥାଏ, ସେଇ ଯୋଉ କ୍ଷତିଟା ହେଇଥାଏ ସେଟା କି ପ୍ରକାରର କ୍ଷତି?
0: କ୍ଷତିକୁ ଯିବା ପୂର୍ବରୁ ଆମେ ବନାଗ୍ନି କେତେ ପ୍ରକାର ଜାଣିବା ଉଚିତ। ମୂଳତଃ ଦୁଇ ପ୍ରକାରର ବନାଗ୍ନି ଆମେ ଦେଖିବାକୁ ପାଉ, ଗୋଟେ ହେଲା ଗ୍ରାଉଣ୍ଡ ଫାୟାର ଯାହାକି ଭୂଇଁରେ ମଧ୍ୟ କେବଳ ନିଆଁ ଚରି ଚରି ଚରି ଚରି ଯାଇଥାଏ ଏବଂ ଉପରକୁ ଉଠି ନଥାଏ ବା ଗଛ ଲତାକୁ ଆଫେକ୍ଟ କରିନଥାଏ, ଏବଂ ଆଉ ଗୋଟେ ହେଲା କ୍ରାଉନ୍ ଫାୟାର ଯାହାକି ଗଛର ଡାଳ ପତ୍ର ଆଦିକି ମଧ୍ୟ ଲାଗିଥାଏ। ଆମର ଯେତିକ ଜଙ୍ଗଲ ଅଛି ମୁଖ୍ୟତଃ ଏଇଟା ହେଉଛି ପର୍ଣ୍ଣମୋଚୀ ଜଙ୍ଗଲ, ପର୍ଣ୍ଣମୋଚୀ ଜଙ୍ଗଲରେ ଗଛ ଗୁଡ଼ିକ ଗ୍ରୀଷ୍ମ କାଳରେ ଜଳାଭାବ ଯୋଗୁଁ ପତ୍ର ଝଡ଼ା ଦେଇଥାନ୍ତି ଏବଂ ଜଙ୍ଗଲର ଏଣ୍ଟାର ତଳଟା ପତ୍ରରେ ଆଚ୍ଛାଦିତ ହୋଇଥାଏ, ଏବଂ କୌଣସି ଜାଗାରେ ଯଦି ଉତ୍ତାପ ଅଧିକ ହୁଏ ତାହେଲେ କୌଣସି ଗୋଟେ ସ୍ଥାନରେ ନିଆଁର ସଞ୍ଚାର ହୋଇଥାଏ ଏବଂ ତାପରେ ସେ ନିଆଁଟି କ୍ରମଶଃ ବ୍ୟାପିବାକୁ ଲାଗିଥାଏ। ତେଣୁ ଆମର କେବଳ ଗ୍ରାଉଣ୍ଡ ଫାୟାର ହୁଏ, ଆମର କ୍ରାଉନ୍ ଫାୟାର ବା ଉପର ଫାୟାର ହୁଏ ନାହିଁ। ତେଣୁ ଆମର ଜଙ୍ଗଲୀ ଜନ୍ତୁମାନଙ୍କର ବିଶେଷ କ୍ଷତି ଏହାଦ୍ୱାରା ସାଧିତ ହୋଇନଥାଏ, କିନ୍ତୁ କିଛି ପକ୍ଷୀମାନଙ୍କର ଅଣ୍ଡା, ସେମାନଙ୍କର ବସା, ସରୀସୃପ, କୀଟ ପତଙ୍ଗ ଯେଉଁମାନେ କି ଭୂମିରେ ରହୁଛନ୍ତି ସେମାନଙ୍କର ବାସସ୍ଥାନ ବା ସେମାନଙ୍କର ଜୀବନ ପ୍ରତି କିଛି ବିପଦ ଡେଫିନେଟଲି ରହିଥାଏ। ତେଣୁ ଏହାର ପ୍ରଶମନ କରିବା ପାଇଁ ବୋଲିକିରି ଫାୟାର ଲାଇନ୍ କଟା ଯାଇଥାଏ, ଫାୟାର ବ୍ଲୋର ଦେଇକରି ଆମେ ଫାୟାର ଫାଇଟିଂ ସ୍କ୍ୱାଡ୍କୁ ନିୟୋଜିତ କରିଥାଉ, ମଞ୍ଚା ବନ୍ଧା ହେଇଥାଏ ଯେଉଁ ଯେଉଁ ଜାଗାରେ ନିଆଁ ଲାଗିଥାଏ, କେନ୍ଦୁପତ୍ର ତୋଳାଳିଙ୍କୁ କହିଥାଉ ଯେ କେବଳ ନିଆଁ ସଞ୍ଚାର ନ କରିକି କେନ୍ଦୁପତ୍ର ତୋଳିବା କାମ ଆପଣ କରିବେ। ମହୁଲ ବା ଟୋଲ ଯଦି ଆପଣ କଲେକ୍ସନ କରୁଛନ୍ତି ତାହେଲେ ସେଇ ଗଛ ମୂଳରେ ଯଦି ନିଆଁ ଲଗାଉଛନ୍ତି ତାହେଲେ ନିଆଁଟି ଲଗେଇକି ଗଛ ତଳଟି ପରିଷ୍କାର କରିସାରିଲା ପରେ ନିଆଁଟି ମଧ୍ୟ ଆପଣ ଲିଭେଇ ଦେବେ। ଏବେ ଦେଖାଯାଉଛି ଯେ ଯେମିତି ମେକାନାଇଜଡ୍ ହାର୍ଭେଷ୍ଟିଂ ହେଉଛି କ୍ରପ୍ସ ଗୁଡ଼ାକର, ତେଣୁ ଫସଲ ଗୁଡ଼ିକ ଯେତେବେଳେ ଯନ୍ତ୍ରଚାଳିତ ଦ୍ୱାରା ସେମାନେ ହାର୍ଭେଷ୍ଟ କରୁଛନ୍ତି ବଡ଼ ବଡ଼ ନଡ଼ା ରହିଯାଉଛି ବିଲରେ, ଆଉ ତାକୁ ସେଠି ମଧ୍ୟ ସେ ନିଆଁ କିଛି ଲଗାଉଛନ୍ତି। ଏଇଟା କିଛି ବର୍ଷର ଡେଭଲପମେଣ୍ଟ, ଆଗରୁ ସେମିତି ହଉନଥିଲା, କାରଣ ଆଗରୁ ନଡ଼ା ସମ୍ପୂର୍ଣ୍ଣ କାଟିକିରି ଲୋକମାନେ କାଟିକିରି ଏବଂ ଜୀବଜନ୍ତୁ, ଆଜିକାଲି ଜୀବଜନ୍ତୁଙ୍କର ସଂଖ୍ୟା ହୁଏତ କମିଯିବା ହେତୁ ସେଥିପାଇଁ ନଡ଼ା ଦରକାର ପଡ଼ୁନାହିଁ, ତେଣୁ ସେମାନେ ମେସିନ୍ ହାର୍ଭେଷ୍ଟିଂ କରିଦେଉଛନ୍ତି ଏବଂ ପାଳ ବା ନଡ଼ା ଯାହା ହେଉଛି ସେଟା ବିଲ ରହିଛି ତାକୁ ନିଆଁ ଲଗେଇ ଦିଆଯାଉଛି, ତା ଦ୍ୱାରା ତା ପାଖରେ ଥିବା ଜଙ୍ଗଲକୁ ମଧ୍ୟ ନିଆଁ ବ୍ୟାପି ଯାଉଛି। ତେଣୁ ସେଥିରେ ମଧ୍ୟ ଆମେ ସଚେତନତା ସୃଷ୍ଟି କରୁଛୁ ଯେ ଆପଣ ତାକୁ ସେମିତି କରନ୍ତୁ ନାହିଁ। ଏକ ତ ଆପଣଙ୍କର ବିଲର ଯୋଉ ଉର୍ବରକ୍ତା ଅଛି ସେଥିରେ କମିଯିବ, ଉପଯୁକ୍ତ ସେ କ୍ଷମତା ତାର କମିଯିବ ଏବଂ ଜଙ୍ଗଲରେ ମଧ୍ୟ ନିଆଁ ବ୍ୟାପିଲେ ତା ମଧ୍ୟ ଆପଣଙ୍କ କ୍ଷତି ହେବ ଏବଂ ପରିବେଶରେ ଉତ୍ତାପ ଏବଂ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢ଼ିଯିବ। ତେଣୁ ଏହିସବୁ ସଚେତନତା ମାଧ୍ୟମରେ ଆମେ ବନାଗ୍ନି ପ୍ରଶମନ ଏବଂ ବନାଗ୍ନି କଣ୍ଟ୍ରୋଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛୁ।
1: ଆଉ ମଧ୍ୟ କିଛି ଜାଗାରେ ଦେଖାଯାଉଛି ଯେ ପୋଡୁ ଚାଷ ପାଇଁ ସେମାନେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି, ଏଇଟା କ'ଣ ସତ କଥା?
0: ସତ କଥା, କିନ୍ତୁ ଏଇଟା ବେସିକାଲି ଆମେ ସବୁ ଜାଗାରେ ଦେଖୁନା, ଆମର ବେସିକାଲି ମାଳ ଅଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ଯେଉଁଠି ଆମର ପାହାଡ଼ରେ ଚାଷ ହୁଏ ବେସିକାଲି, ସେଇ ଜାଗାରେ କ'ଣ ହୁଏ ନା ଗୋଟେ ରୋଟେସନ ବେସିସ୍ରେ କ'ଣ କରନ୍ତି ସେମାନେ ଏଇ ଜାଗାରେ ଜଙ୍ଗଲରେ ନିଆଁ ଲଗେଇ ଦେବେ ଏବଂ ଚାଷ କରିବେ, ତାର ଉର୍ବରତା ସେ ପାଇଁ କମିଯାଏ, ସେ ପୁଣି ଆଉ ଗୋଟେ ଜାଗାକୁ ପଳାନ୍ତି, ସେଠି କିଛି ଯୋଉ ଜଙ୍ଗଲ ତାକୁ ପୁଣି କାଟି ଦିଅନ୍ତି, ଏମିତି କରିକି 5 ବର୍ଷ ପରେ ପୁଣି ଏ ଜାଗାକୁ ଫେରିକି ଆସନ୍ତି। ତେଣୁ ଏହାଦ୍ୱାରା କ'ଣ ହୁଏ, ବେସିକାଲି ଏପ୍ରିଲ ମେ ରେ ଏଇ ପୋଡ଼ୁ ଚାଷ ଜନିତ ଜଙ୍ଗଲ ନିଆଁଟି ଦେଖିବାକୁ ମିଳେ ଏବଂ ଏହାଦ୍ୱାରା ଆମର ସୁନାବେଡ଼ା ଠାରୁ ନେଇକରି ଫୁଲବାଣୀ, ବାଲିଗୁଡ଼ା, ରାୟଗଡ଼ା ଏ ଅଞ୍ଚଳ ଗୁଡ଼ାକରେ ବେସିକାଲି ପୋଡ଼ୁ ଚାଷର ପ୍ରାଦୁର୍ଭାବଟା ବେଶୀ ଦେଖାଯାଏ। ତେଣୁ ଆମେ ତାଙ୍କୁ କହୁ ଯେ ଏଇଭଳିଆ ଚାଷ ଦ୍ୱାରା ବିଶେଷ ଲାଭ ହୁଏ ନାହିଁ, ବରଂ ବହୁତ ଏଥିରେ ଶ୍ରମ ଯାଏ ଏବଂ ଏହି ଶ୍ରମର ଅନୁରୂପ ଆପଣଙ୍କୁ ଫଳ ମିଳେ ନାହିଁ। ତେଣୁ ପ୍ରାକୃତିକ ଉପାୟରେ ଏବଂ ଜୈବିକ ପଦ୍ଧତିରେ ଚାଷ କରିବା ଦ୍ୱାରା ପୋଡ଼ୁ ଚାଷ ଉପରେ ଆପଣ ନିର୍ଭର ହେବାକୁ ପଡ଼ିବ ନାହିଁ, କିମ୍ବା ଜଙ୍ଗଲ ନିଆଁ ଏବଂ ତା ଦ୍ୱାରା ହେଉଥିବା ପ୍ରଦୂଷଣର ମଧ୍ୟ ଭୟାବହତା କମିଯିବ।
1: ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ପ୍ରତିବର୍ଷ ନିଆଁ ଲାଗୁଛି, ସେଇ ନିଆଁକୁ ବନ ବିଭାଗ କିପରି ପ୍ରତିହତ କରୁଛି? ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ ସଚେତନତାର ଅଭାବ ରହୁଛି କି?
0: ସଚେତନତାର ଅଭାବ କହି ହେବ ନାହିଁ, ସଚେତନତା ସବୁ ସମୟରେ ଆମେ କରିଥାଉ, କିନ୍ତୁ ବହୁତ ଲୋକ ଜାଣିଶୁଣି ମଧ୍ୟ ନିଆଁ ଲଗାନ୍ତି। କିଛି ଲୋକ ସଚେତନ ନୁହନ୍ତି, ଏହା କହିବିନି ଯେ ସମସ୍ତେ ସଚେତନ ନୁହନ୍ତି, ତେଣୁ କିଛି ସଚେତନ ଅଛନ୍ତି ଏବଂ ସେମାନେ ମଧ୍ୟ ଆମକୁ ସଚେତନତା ବାର୍ତ୍ତା ଆଗକୁ ନେବାରେ ସାହାଯ୍ୟ ମଧ୍ୟ କରିଥାନ୍ତି। କିନ୍ତୁ କିଛି ଲୋକ ଥାଆନ୍ତି ଯେଉଁମାନେ ସବୁ ଜିନିଷ ଜାଣିଶୁଣି ମଧ୍ୟ ନିୟମକୁ ହାତକୁ ନିଅନ୍ତି ଏବଂ ଅନିୟମିତତା କରିଥାନ୍ତି। ସେଇଭଳିଆ ଲୋକମାନଙ୍କ ପାଇଁ ଆମେ ଫୌଜଦାରୀ ମକଦ୍ଦମା କରିଥାଉ, ତାଙ୍କୁ ଆରେଷ୍ଟ କରିଥାଉ ଏବଂ ନିୟମ ଅନୁସାରେ ତାଙ୍କ ଅନୁସାରେ କୋର୍ଟ ଚାଲାଣ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। କିନ୍ତୁ ଯେଉଁମାନେ ଜାଣିନଥାନ୍ତି ବା ଅନ୍ଧବିଶ୍ୱାସ ବଶତଃ ରୂଢି ବଶତଃ ବା ଗୋଟେ ଅଭ୍ୟାସ ବଶତଃ ସେମାନେ ଏଇଟିକୁ କରିଥାନ୍ତି, ସେମାନଙ୍କ ପାଇଁ ଆମେ ସଚେତନତା କାର୍ଯ୍ୟକ୍ରମ କରିଥାଉ। ଶିକାର ଜନିତ ନିଆଁ ଗୋଟେ ପ୍ରମୁଖ କାରଣ ନିଆଁ ଲାଗିବାର, ବନାଗ୍ନି ଲାଗିବାର, ଏବଂ ତାଙ୍କ ପାଇଁ ବୋଲି ଦୃଢ଼ ପଦକ୍ଷେପ ମଧ୍ୟ ବିଭାଗ ଗ୍ରହଣ କରିଥାଏ। କିନ୍ତୁ ଯେମିତି ମୁଁ କହିଲି ବନଜାତ ଦ୍ରବ୍ୟ ତୋଳିବାରେ ବହୁତ ସମୟରେ ନିଆଁ ସଞ୍ଚାର ଜଙ୍ଗଲ ଅଞ୍ଚଳ ମଧ୍ୟରେ ହେଇଥାଏ, ବହୁତ ସମୟରେ ପର୍ବପର୍ବାଣି ଯେମିତିକି ଦଣ୍ଡ ହେଲେ ଲୋକ ନିଆଁ ଲଗେଇଦିଅନ୍ତି, ଏଇଟା ଗୋଟେ ପ୍ରଥା ନାଁରେ ଏଇଟା କରାହେଇଥାଏ। ଏହି ପ୍ରଥାକୁ ମଧ୍ୟ ଅଟକାଇବା ପାଇଁ ଆଉ ୟାର କିଛି ପ୍ରଥା ସହିତ ବା ସଂସ୍କୃତି ସହିତ କିଛି ୟାର ସାମଞ୍ଜସ୍ୟ ନାହିଁ ଏବଂ ଏଇଟା ଗୋଟେ କୁପ୍ରଥା ଏବଂ ସଂସ୍କୃତିର ଅଂଶବିଶେଷ ନୁହଁ ବୋଲି ବହୁତ ସମୟରେ ସଚେତନତା ବାର୍ତ୍ତା ମଧ୍ୟ କରିଥାଉ। ତେଣୁ ୟା ଦ୍ୱାରା ଆମେ ଲୋକଙ୍କୁ ସଚେତନତା ପାଇଁ ବା ଦୀପାଲା ହଉ, ଘୁଡ଼କି ନାଚ ହଉ, ଷ୍ଟ୍ରିଟ୍ ଡାନ୍ସ ହଉ, ପେଣ୍ଟିଂସ୍ ହଉ, ଚିତ୍ରାଙ୍କନ ପ୍ରତିଯୋଗିତା ହଉ, ହଁ ସେ ମଧ୍ୟ କରାଯାଉଛି ଏବଂ ଛୋଟ ଛୁଆଙ୍କୁ ଏଇ ବାର୍ତ୍ତା ଦେବା ପାଇଁ ବୋଲିକରି ଅନେକ ସମୟରେ ଛୋଟ ଛୋଟ ପ୍ରତିଯୋଗିତା ମଧ୍ୟ ତାଙ୍କ ଭିତରେ
1: ସ୍କୁଲ କଲେଜରେ ସବୁ
0: ଆମେ ଅନୁଷ୍ଠିତ କରିଥାଉ ଏବଂ ତା ଦ୍ୱାରା ଏଇ ବାର୍ତ୍ତା ଦେବାକୁ ଚେଷ୍ଟା କରିଥାଉ ଯେ ଆମେ ସମସ୍ତେ ଚେଷ୍ଟା କଲେ ଜଙ୍ଗଲ ନିଆଁକୁ ଆମେ ଆୟତ୍ତ କରିପାରିବା।
1: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବନ ବିଭାଗ ଆଉ ସବୁ କିଛି ପଦକ୍ଷେପ ନେଉଛି କି?
0: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ଆମେ ଫାୟାର ଡିପାର୍ଟମେଣ୍ଟ ସହିତ ଆମେ କୋଡିନେସନ କରୁଛୁ, ୟାର ଗୋଟେ ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂ କରାହୁଏ। ଏଇ ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂର ହେଡ୍ ହେଉଛନ୍ତି କଲେକ୍ଟର ଏବଂ କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ନିର୍ଦ୍ଦିଷ୍ଟ ଜିଲ୍ଲା ପାଇଁ ଗୋଟେ ଫାୟାର ପ୍ଲାନ୍ ତିଆରି କରାଯାଏ। ଫାୟାର ପ୍ଲାନ୍ଟି ଡିଏଫ୍ଓ ପ୍ରସ୍ତୁତ କରିଥାନ୍ତି ଏବଂ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥାଏ। ଏଥିରେ ଯେଉଁ ଯେଉଁ ବିଭାଗ ସଂଶ୍ଲିଷ୍ଟ ହେବେ, ଯେମିତିକି ଫାୟାର ଡିପାର୍ଟମେଣ୍ଟ, ଜଙ୍ଗଲ ବିଭାଗ, କେନ୍ଦୁପତ୍ର ବିଭାଗ, କୃଷି ବିଭାଗ, ଯେଉଁଥିରେ ଆମର ଯେଉଁ କୃଷି ପଦାର୍ଥ ଜଳେଇବା ଯୋଗୁଁ ଜନିତ ଯେଉଁ ନିଆଁ ଲାଗିଥାଏ, ଏସବୁ ବିଭାଗକୁ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସାରେ କାର୍ଯ୍ୟଗୁଡ଼ିକ ଆବଣ୍ଟିତ ହୋଇଥାଏ। ଇଏ ରହିଲା ବିଭାଗ ସ୍ତରର କଥା। ଦ୍ୱିତୀୟ ଜିନିଷ ହେଲା, ଆମେ ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ଏହାକୁ ଆମେ କଣ୍ଟ୍ରୋଲ କରିଥାଉ, ଯେମିତିକି ଆମର ଟାୱାର ଉପରେ କ୍ୟାମେରା ମାଉଣ୍ଟେଡ୍ ହୋଇଥାଏ, ଯାହାକି ବହୁତ ଦୂରରୁ ନିଆଁ କିମ୍ବା ଧୂଆଁ ସେ ସମ୍ବେଦନଶୀଳ ଅଞ୍ଚଳକୁ ତୁରନ୍ତ ଜାଣିଦେଇପାରିବ ଏବଂ ତାର ସଠିକ୍ ଜିପିଏସ୍ ଲୋକେସନ୍ ଆମକୁ ପଠାଇ ଦେଇପାରିବ। ଆମର ଫାୟାର ଫାଇଟିଂ ସ୍କ୍ୱାଡ୍ ଗାଡ଼ି ସହିତ ରେଡି ହୋଇକରି ଥାନ୍ତି, ଆଡଭାନ୍ସ ଲୋକେସନ୍ରେ ଥାନ୍ତି, ଯେମିତିକି ତ୍ୱରିତ ବେଗରେ ସେଠି ଯାଇକି ପହଞ୍ଚି ପାରିବେ ଏବଂ ନିଆଁଟି ବ୍ୟାପିବା ପୂର୍ବରୁ ତାକୁ ଯେମିତି ଆୟତ୍ତ କରାଯାଇପାରିବ। ଅଗ୍ନି ନିର୍ବାପନ ଦସ୍ତା ଗୁଡ଼ିକ ମଧ୍ୟ ନିୟୋଜିତ ହୋଇଥାନ୍ତି ଏହି ସମୟ ପାଇଁ ଏବଂ 5 ମାସ, ବେସିକାଲି ଅଗ୍ନି ସିଜନ୍ଟା ହେଲା 5 ମାସ, ଯେଉଁଟାକି ଆମେ ଦେଖୁଛୁ ଫେବୃଆରୀ 15 ତାରିଖ, ଫେବୃଆରୀ 15 ତାରିଖରୁ ଜୁଲାଇ 15 ପର୍ଯ୍ୟନ୍ତ ଆମେ ଏହି ସମୟରେ ନିଆଁଟି ବ୍ୟାପିବାର ବିଶେଷ ଭୟ ଥାଏ, ତେଣୁ ଏହି ସମୟରେ ଦସ୍ତା ଗୁଡ଼ିକ ମଧ୍ୟ ନିୟୋଜିତ ହୋଇଥାନ୍ତି। ଏହାଛଡ଼ା ନିରୀକ୍ଷଣ ଗମ୍ବୁଜମାନ ବିଭିନ୍ନ ସମୟରେ ନିର୍ମାଣ କରାଯାଇଥାଏ, ମଞ୍ଚା ଗୁଡ଼ିକରେ ମଧ୍ୟ ଲୋକ ଥାଆନ୍ତି ଏବଂ ୟାକୁ ନିରୀକ୍ଷଣ କରୁଥାନ୍ତି। ଡ୍ରୋନ୍ ସାହାଯ୍ୟରେ ଏବଂ ଥର୍ମାଲ ଡ୍ରୋନ୍, ଯେଉଁଟାକି ରାତିରେ ମଧ୍ୟ ନିଆଁକୁ ଦେଖିପାରିବ, ଯେଉଁଥିରେ ମଣିଷ ଯାଇପାରିବ ଜଙ୍ଗଲ ଭିତରକୁ, ତା ସାହାଯ୍ୟରେ ମଧ୍ୟ ଆମେ ଆଡଭାନ୍ସ ଟେକ୍ନୋଲୋଜି ୟୁଜ୍ କରିକି ସଠିକ୍ ସମୟ ଆମେ ଜାଣିଦେଇପାରୁଛୁ। ଏବଂ ଏଇ ଯେଉଁ ନିଆଁ ଗୁଡ଼ିକ ମଧ୍ୟ ସାଟେଲାଇଟ୍ ଉପରେ ଥିବା ସାଟେଲାଇଟ୍ର ହିଟ୍ ସେନ୍ସିଂ କ୍ୟାମେରା ଦ୍ୱାରା ଏଇଟା ଗ୍ରହଣ କରାଯାଇଥାଏ ଏବଂ ଏଇଟା ଗ୍ରାଉଣ୍ଡ ଷ୍ଟେସନ୍କୁ ପଠା ହୋଇଥାଏ। ତାପରେ ଏକ୍ଜାକ୍ଟ ଜିପିଏସ୍ ଲୋକେସନ୍ ମିଳିଥାଏ, ଯାହାକି ଆମେ ଫିଲ୍ଡ ଲେଭେଲ୍ ଫଙ୍କ୍ସନାରୀଙ୍କ ପାଖକୁ ପଠାଇ ଦେଇଥାଉ। ସେଠି ଆମର ଫରେଷ୍ଟର ଗାର୍ଡ ଏବଂ ରେଞ୍ଜ ଅଧିକାରୀ ଯେଉଁମାନେ ସବୁ ଥାନ୍ତି, ସେମାନେ ଏହି ଲୋକେସନ୍ଟି ପାଇଲା ପରେ ତ୍ୱରିତ ପଦକ୍ଷେପ ନିଅନ୍ତି ଏବଂ ଅଗ୍ନି ନିର୍ବାପନରେ ତାଙ୍କର ଭୂମିକା ଗ୍ରହଣ କରିଥାନ୍ତି।
1: ଜଙ୍ଗଲରେ ନିଆଁ ଲାଗିବାର କାରଣ ଆଉ ତାକୁ ପ୍ରତିହତ କରିବା ପାଇଁ ବନ ବିଭାଗ କେତେ ଅକ୍ଲାନ୍ତ ଚେଷ୍ଟା କରୁଛି, ପରିଶ୍ରମ କରୁଛି ଆଉ ତାକୁ ମଧ୍ୟ ଆୟତ୍ତ କରିପାରୁଛି, ସେ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଲେ। ତାହେଲେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ସୁରକ୍ଷା ସମିତି ମାନଙ୍କୁ କ'ଣ ସବୁ ଦାୟିତ୍ୱ ଦିଆଯାଇଛି?
0: ବନ ସୁରକ୍ଷା ସମିତି ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଛି ଏବଂ ତାଙ୍କୁ ଏହା କୁହାହେଇଛି ଯେ ବନ ବିଭାଗ ଏକା ବନ ପରିଚାଳନା କରିପାରିବ ନାହିଁ। ଆଉ ଯେହେତୁ ବନ ବିଭାଗର ଅଧିକାରୀ ପରିବର୍ତ୍ତନ ହୁଅନ୍ତି ଏବଂ ସେମାନଙ୍କର ବଦଳି ମଧ୍ୟ ହୋଇଥାଏ, ସେମାନେ ଏହି ଅଞ୍ଚଳରେ କିଛି ଦିନ ପାଇଁ ବୋଲିକି ମଧ୍ୟ ରହିଥାନ୍ତି, କିନ୍ତୁ ଯେଉଁମାନେ ସେହି ଭିଟାମାଟିର ଲୋକ ଆଉ ଯେଉଁମାନେ ତାଙ୍କର ସେହି ପାହାଡ଼ ପର୍ବତ ଜଙ୍ଗଲ ଭିତରେ ସେମାନେ ବଢ଼ିଛନ୍ତି, ତାଙ୍କର ସେହି ଜାଗା ପ୍ରତି ମାୟା ଏବଂ ମମତା ଅହେତୁକ, ତେଣୁ ତାଙ୍କର ସୂଚନା ବିନା, ତାଙ୍କର ସାହାଯ୍ୟ ବିନା, ତାଙ୍କର ସହଯୋଗ ବିନା ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସମ୍ଭବପର ନୁହେଁ। ତେଣୁ ପ୍ରତ୍ୟେକଟି ଭିଏସ୍ଏସ୍କୁ ଆମେ ଗୋଟେ ନିର୍ଦ୍ଦିଷ୍ଟ ଏରିଆ ଦେଇଥାଉ ଯାହାକୁ ସେମାନେ ଜଗାରଖା କରିପାରିବେ। ତା ଭିତରେ କୌଣସି ଯଦି କିଛି ତ୍ରୁଟି ବିଚ୍ୟୁତି ହେଲା ସେମାନେ ଆମ ସାହାଯ୍ୟ ନେଇପାରିବେ ଏବଂ ତାଙ୍କର ଯେଉଁଠି କିଛି ଅସୁବିଧା ହେଲା ତାକୁ ଆମେ ଦୂରୀଭୂତ କରିବୁ। ଯଦି ସେମାନେ ତା ଭିତରେ କରୁଥିବା କୌଣସି ଅସାଧୁ ଲୋକଙ୍କୁ ସେମାନେ ଯଦି ଧରନ୍ତି, ତାକୁ ମଧ୍ୟ ଆଇନ ଅନୁସାରେ ସେମାନେ ଆମକୁ ହସ୍ତାନ୍ତର କଲେ ତାଙ୍କ ଉପରେ ମଧ୍ୟ ଆମେ ବିହିତ ପଦକ୍ଷେପ ଗ୍ରହଣ କରିପାରିବୁ। ଏବଂ ଏହି ଭିଏସ୍ଏସ୍ ମାନଙ୍କୁ ଏକ ପାଣ୍ଠି ମଧ୍ୟ ଦିଆଯାଇଥାଏ, ଆଉ ଯେମିତି ମୁଁ କହିଲି କିଛି ଇନ୍ସେଣ୍ଟିଭ ମଧ୍ୟ ଦିଆଯାଇଥାଏ, ଯଦି ସେମାନେ ପ୍ରକୃତରେ ତାକୁ ଭଲ ଭାବରେ ଜଗାରଖା କରନ୍ତି, ତାଙ୍କୁ ଆମେ ଡିପାର୍ଟମେଣ୍ଟ ତରଫରୁ ପାଣି ଆବଶ୍ୟକୀୟ ଜିନିଷପତ୍ର ଯୋଗାଇ ଦିଆଯାଇଥାଏ ଏବଂ ଯେମିତିକି ସେମାନେ ତାଙ୍କର ଯେଉଁ ନିଆଁ ଲିଭେଇବାରେ ବା ନିଆଁକୁ ଜଗାରଖା କରିବାରେ ଆମକୁ ଯେମିତି ସେ ସହଯୋଗ କରିପାରିବେ, ତେଣୁ ତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ମଧ୍ୟ ଦିଆହେଇଛି ଏବଂ ସମୟ ସମୟରେ ତାଙ୍କ ସୁବିଧା ଅସୁବିଧା ମଧ୍ୟ ଡିପାର୍ଟମେଣ୍ଟ ସବୁ ସମୟରେ ବୁଝୁଥାଏ ଏବଂ ତାର ନିରାକରଣ କରିଥାଏ।
1: ବନ୍ୟପ୍ରାଣୀ ଶିକାରକୁ ରୋକିବା ପାଇଁ ବନ ବିଭାଗ ତାର ତ ଦାୟିତ୍ୱ ରହିଛି, କର୍ତ୍ତବ୍ୟ ରହିଛି, ଆଉ ସିଏ ମଧ୍ୟ ଠିକ ଭାବରେ ସେ କାର୍ଯ୍ୟକୁ ସମ୍ପାଦନ କରୁଛି। ତାହେଲେ ବନ୍ୟ ସୁରକ୍ଷା ସମିତି କିଛି ଆପଣଙ୍କୁ ଏଇ ଶିକାରକୁ ରୋକିବା ସମ୍ପର୍କରେ ସାହାଯ୍ୟ କରିଥାଏ କି?
0: ବନ୍ୟ ସୁରକ୍ଷା ସମିତି ବହୁତ ସାହାଯ୍ୟ କରିଥାନ୍ତି। ଅନେକ ସମୟରେ ସେଇମାନେ ହିଁ ଆମକୁ ନିର୍ଦ୍ଦିଷ୍ଟ ସୂଚନା ଦେଇଥାନ୍ତି ଏବଂ ସେ ସୂଚନା ପାଇଁ ବୋଲିକି ତାର ପାରିତୋଷିକ ଦେବାର ମଧ୍ୟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଆମେ କରିଛୁ। ତାଙ୍କର ନାମ ଗୋପନ ରଖି ଯିଏ ବନ୍ୟ ଶିକାରରେ ଲିପ୍ତ ଅଛନ୍ତି ତାଙ୍କର ନାଁ, ଠିକଣା ଏବଂ ଶିକାର

ମଧ୍ୟ କୌଣସି ଘଟଣାବଳୀର ବିବରଣୀ ଯଦି ତାଙ୍କ ପାଖରେ ଥାଏ ସେ ଆମକୁ ଦେଇଥାନ୍ତି, ତାଙ୍କୁ ଆମେ ନିର୍ଦ୍ଦିଷ୍ଟ ପୁରସ୍କାର ମଧ୍ୟ ଦେଇଥାଉ। ଏବଂ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ, ଯେମିତିକି ଶିମିଳିପାଳରେ କିଛି ମାସ ତଳେ ଆପଣ ଜାଣିଥିବେ ଯେ ହାତୀ ଶିକାରର ଟିକେ ଇନ୍ସିଡେଣ୍ଟ ଦେଖିବାକୁ ପଡ଼ିଲା, ତେଣୁ ସେଠି ଆମେ କ'ଣ କଲୁ ବହୁତ ସମୟରେ ଏଇ ଶିକାରୀମାନେ

0: ମାନଙ୍କୁ ମଧ୍ୟ ଏହି ତାଲିମ ଶିବିର ଭିତରେ ତାଙ୍କୁ ଜଡିତ କରାଯାଉଛି, ଯେମିତି ତାଙ୍କୁ ବି ଲାଗିବ ଯେ ଏଇ ଜଙ୍ଗଲ ସୁରକ୍ଷା ତାଙ୍କର ପାଇଁ ମଧ୍ୟ କିଛି ଗୁରୁ ଦାୟିତ୍ୱ ରହିଛି, ଏବଂ ତାଦ୍ୱାରା ଆମେ ସ୍ପେସିଫିକ୍ ଇଣ୍ଟେଲିଜେନ୍ସ ମଧ୍ୟ ପାଇପାରୁଛୁ, ଏବଂ ସଫଳ ମଧ୍ୟ ହେଉଛୁ ଯଦି କିଛି ଇଲିସିଟ୍ ଟ୍ରାଫିକ୍ ହେଉଛି, ଯେମିତିକି ହାତୀ ଦାନ୍ତ, ବାଘ ଚମଡ଼ା, ବଜ୍ରକାପ୍ତା କାତି, ଏଇଭଳିଆ ଜିନିଷ ଯେତେବେଳେ କୌଣସି ଜାଗାରେ ଶିକାର ହେଇସାରିଲା ପରେ ଏଇଟା ଏକ ସ୍ଥାନ ଅନ୍ୟ ଏକ ସ୍ଥାନକୁ ଯେତେବେଳେ ଯାତାୟାତ ସମୟରେ ଧରା ପଡ଼ୁଛି, ଏହି ସୂଚନା ଆମକୁ ବହୁତ ଇମ୍ପୋର୍ଟାନ୍ସ ଦେଉଛି, ଏବଂ ଏଥିରେ ସ୍ଥାନୀୟ ଲୋକମାନଙ୍କର ଯେଉଁ ସୂଚନା ଆମକୁ ଦେଉଛନ୍ତି ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି, ଏବଂ ଏଥିରେ ଅହେତୁକ ମାତ୍ରାରେ ଆମେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଛୁ।
1: ତାହେଲେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ଆମ ଶ୍ରୋତାବନ୍ଧୁମାନଙ୍କୁ କ'ଣ କହିବେ?
0: ଏହି ବର୍ଷ ଆମର ଅନ୍ୟ ବର୍ଷ ତୁଳନାରେ ଏଥରକ ଅଧିକ ଗ୍ରୀଷ୍ମ ପ୍ରବାହ ଏବଂ ହିଟ୍ ୱେଭ୍ ହେଉଛି। ଏହା ପାଇଁ ସରକାର ବିଭିନ୍ନ ସମୟରେ SRC ଅଫିସ୍ ତରଫରୁ ଏବଂ ବନ ବିଭାଗ ଅଫିସ୍ ତରଫରୁ ମଧ୍ୟ ବହୁତ ସଚେତନତାମୂଳକ ବାର୍ତ୍ତା ବହୁତ ସମୟରେ ଆମକୁ ଦେଇଛନ୍ତି। ସେ ମାର୍ଗଦର୍ଶିକା ତକ ଆପଣଙ୍କୁ ଅବଲମ୍ବନ କରିବା ଦରକାର ଆପଣଙ୍କର ଏବଂ ଆପଣଙ୍କ ପରିବାର ବର୍ଗଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବୋଲି। ଆଉ ଏଥିରେ ମଧ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଟିକେ ସଦୃଢ଼ତା ସହିତ ଆପଣଙ୍କର ଆଚରଣ ରହିବା ଉଚିତ। ଘର ବାହାରେ କିଛି ପାଣି ପାତ୍ର ରଖିଦିଅନ୍ତୁ, ଯେମିତିକି ଗାଈଟେ ହେଲା, ଚଢ଼େଇଟେ ହେଲା, ସେମାନେ ତାଙ୍କର ଜଳ ଶୁଷ୍କତାକୁ ଦୂର କରିପାରିବେ। ପାଖରେ ଯଦି କୌଣସି ଚଢ଼େଇ ଫଡ଼େଇ ବସା ଅଛି ତାକୁ ଆପଣ ଡିଷ୍ଟର୍ବ କରନ୍ତୁ ନାହିଁ। ବନାଗ୍ନି ପ୍ରଶମନରେ ମାନେ ଆମର ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ସହଯୋଗ କରନ୍ତୁ। ଦରକାର ମୁତାବକ ଯଦି କି ଅସାଧୁ ଲୋକ ଅଛନ୍ତି ତାର ସୂଚନା ଦିଅନ୍ତୁ, ଏବଂ ନିଶ୍ଚିନ୍ତ ରୁହନ୍ତୁ ଆପଣଙ୍କର ପରିଚୟ ଗୁପ୍ତ ରଖାଯିବ, ଏବଂ ଏଇ ଯେଉଁ ଆପଣଙ୍କର ଦାୟିତ୍ୱକୁ ବନ ବିଭାଗ ସବୁ ସମୟରେ ମନେ ରଖିବ, ଏବଂ ଆପଣ ଯେଉଁ ବାଟରେ ହଉ ନା କାହିଁକି ଯଦି ଆପଣ ଆମକୁ କିଛି ସହଯୋଗ କରିପାରୁଛନ୍ତି ଯାହାକି ଆମର ବନକୁ ଆହୁରି ସୁଦୃଢ଼ କରିବ, ବନ୍ୟପ୍ରାଣୀଙ୍କର ସୁରକ୍ଷା ଦିଗରେ ଏହା ଏକ ମାଇଲ୍ ଖୁଣ୍ଟ ହେବ, ତାହେଲେ ଆପଣଙ୍କର ମଧ୍ୟ ବହୁତ ଏହାଦ୍ୱାରା ବିକାଶ ବି ହେବ, ଏବଂ ବନ ବିଭାଗ ଆପଣଙ୍କ ପାଖରେ ସବୁବେଳେ ଋଣୀ ରହିବ। ତେଣୁ ଏତିକି ମାତ୍ର ଶେଷକୁ କହିବି ଯେ ବଞ୍ଚିଲେ ବନ ହସିବେ ଜନ, ଏହା ଏକ କଥା ନୁହଁ, ଏଇଟା ଏକ ପ୍ରଥାରେ ପରିଣତ ହେବା ଉଚିତ, ଏବଂ ଆପଣମାନେ ସମସ୍ତେ ଏଥିରେ ବ୍ରତୀ ହେବା ଉଚିତ। ଡିପାର୍ଟମେଣ୍ଟ ଏକାକି କରିପାରିବ ନାହିଁ, ଡିପାର୍ଟମେଣ୍ଟ ସହିତ ହାତରେ ହାତ ମିଶାଇ ଆପଣଙ୍କୁ ଆଗେଇ ଆସିବା ପାଇଁ ଆନ୍ତରିକ ଅନୁରୋଧ। ଧନ୍ୟବାଦ।
1: ଯା ସମ୍ୟକ ବାବୁ, ଆପଣ ଆମ ଷ୍ଟୁଡିଓକୁ ଆସିଲେ। ଆଜି ଯେଉଁ ଆଲୋଚନାର ବିଷୟ ଥିଲା ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସେ ସମ୍ପର୍କରେ ଭାବଗର୍ଭକ ତଥ୍ୟ ଦେଲେ ଆଉ ସୁନ୍ଦର ଭାବରେ ବୁଝେଇକି ଆମ ଶ୍ରୋତାବନ୍ଧୁମାନଙ୍କୁ କହିଲେ। ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଶ୍ରୋତବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲାକୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଏଥିରେ ଶୁଣିବା ଆଶିକି ଚଳଚ୍ଚିତ୍ରରୁ ଏକ ସନମ ଚାହିଏ ଗୀତଟି। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ରଚନା କରିଛନ୍ତି ସମୀର। ଶୁଣିବା ଏହି ବିଜ୍ଞପ୍ତି ପରେ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
5: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
4: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
4: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତ

0: ହାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି। ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

0: ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ KYC ଅପଡେଟ୍ କରାଇ ପାରିବେ।
1: ବାସ୍
0: ବାସ୍
1: ବୁଝିଗଲି।
0: ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା ଗୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ସ୍ଥାନ ପାଇଥିଲା କୃଷ୍ଣ ଗୁରୁ ଭଜନ, କଣ୍ଠଶିଳ୍ପୀ ରାମକୃଷ୍ଣ ମହାନ୍ତ, ବୁଦ୍ଧଦେବ ପାତ୍ର, ବେଶାଳୁ କିଷାନ, ଦେବକୀ ମହାନ୍ତ, ଶାନ୍ତିଲତା ମହାନ୍ତ, ଗୌରୀ ମାଝୀ, ସୁଭଦ୍ରା ନାୟକ, ଭଜନ ଚନ୍ଦ୍ର ମହାନ୍ତ। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।